ଇତିହାସର ପୃଷ୍ଠା ଓଲଟାଇଲେ ଆମେ ଦେଖିବା ଭାରତ ମାଟିରେ ଜନ୍ମ ନେଇଥିଲେ ବୁଦ୍ଧ, ମହାବୀର ଏବଂ ମହାତ୍ମା ଗାନ୍ଧୀଙ୍କ ପରି ମହାପୁରୁଷ। ସମସ୍ତେ ଆମକୁ ଶିଖାଇଛନ୍ତି ଯେ ଅସ୍ତ୍ରରେ ହାସଲ ହୋଇଥିବା ବିଜୟ ଅସ୍ଥାୟୀ, କିନ୍ତୁ ଅହିଂସା ଓ ପ୍ରେମରେ ଜିତିଥିବା ହୃଦୟ ଚିରସ୍ଥାୟୀ। ବାପୁଙ୍କ ଅହିଂସା ଆଜି କେବଳ ଗୋଟିଏ ବହିର କାହାଣୀ ନୁହେଁ, ବରଂ ଆମର ଜାତୀୟ ଚରିତ୍ରର ମୂଳଦୁଆ। ଆମେ କେବେ ନିଜ ସୁରକ୍ଷା ପାଇଁ ଖଣ୍ଡାର ଝଲକ ଦେଖାଇ କାହାକୁ ଭୟଭୀତ କରାଇ ନାହୁଁ, ବରଂ ନିରବତା ଓ ସତ୍ୟର ଶକ୍ତି ଦ୍ୱାରା ବିଶ୍ୱକୁ ଚମକାଇ ଦେଇଛୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ଦିଲ୍ ସେ ଦିଲ୍ ତା କାନ ସୋ ଚାଲିଛି ମୋ ଦେଶ ସୁଭି ଅଛି ଆପଣଙ୍କ ସହିତ ମୋ ଦେଶ କାର୍ଯ୍ୟକ୍ରମରେ ସାଥୀ ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଯେଉଁଠି ଶହ ଶହ ଭାଷା ଧର୍ମ ସଂସ୍କୃତି ହଜାର ହଜାର ବର୍ଷ ଧରି ମିଳିମିଶି ଚଳିଆସିଛନ୍ତି ଏହି ବିବିଧତା ହିଁ ଆମର ଶକ୍ତି ଯାହା ଶାନ୍ତିର ଗୋଟିଏ ନିବିଡ଼ ସୂତ୍ରରେ ଆମକୁ ବାନ୍ଧି ରଖିଛି ଆମେ ପରସ୍ପରର ଉତ୍ସବକୁ ନିଜର ବୋଲି ମାନୁ ପରସ୍ପରର ବିଶ୍ୱାସକୁ ସମ୍ମାନ ଦେଉ ଏହି ସହନଶୀଳତା ହିଁ ଆମକୁ ଜଗତରେ ଏକ ଶାନ୍ତିର ନମୁନା ଭାବରେ ପ୍ରତିଷ୍ଠିତ କରିଛି ଭାରତର ମାଟି ଏଭଳି ମାଟି ଏଠି ପ୍ରତ୍ୟେକ ବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ ମିଳେ ଯାହା ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଗୋଟିଏ ଜ୍ୱଳନ୍ତ ଉଦାହରଣ

ସହି ଦଶମିକ ଚାରି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ 23 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 14 ତାରିଖ ଷ୍ଟୁଡିଓ କଡ଼ିରେ ସମୟ ବର୍ତ୍ତମାନ 5:58:30 ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।

ଯାହାଙ୍କୁ ବର୍ଣ୍ଣନା କରିହୁଏନି ସେ ହେଉଛନ୍ତି ଅବର୍ଣ୍ଣନୀୟ ଦେବତା ପ୍ରଭୁ, ଆମ ସମସ୍ତଙ୍କର ଅତି ପ୍ରିୟ ପ୍ରଭୁ ଶ୍ରୀ ଜଗନ୍ନାଥ। ସିଏ ଅଚିନ୍ତ୍ୟ ଅସରନ୍ତି, ରହସ୍ୟରେ ପରିପୂର୍ଣ୍ଣ। ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ବିରାଜିତ ସିଏ କାଳିଆ ସାନ୍ତ, ସେ ହିଁ ଆମର ବଡ଼ ଠାକୁର। ବଡ଼ ତାଙ୍କର ଦାଣ୍ଡ, ଆଉ ବଡ଼ ତାଙ୍କର ମନ। ଲକ୍ଷ ଲକ୍ଷ ଭକ୍ତଙ୍କୁ କୋଳେଇ ନିଅନ୍ତି ସିଏ ବଡ଼ ବାହୁରେ ଆଲିଙ୍ଗନ କରି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମ ନେଲା ମାତ୍ରେ ମନ, ହୃଦୟ ଏବଂ ପରିବେଶ ସବୁକିଛି ହୋଇଯାଏ ପବିତ୍ର। ଗୋଟିଏ ନୂଆ ସକାଳର ଆରମ୍ଭ ତାଙ୍କରି ନାମରେ ହିଁ ଆରମ୍ଭ କରିବା। ଆଉ ତାଙ୍କରି ଆଶିଷ ରହିଲେ, ଆଶୀର୍ବାଦ ରହିଲେ ଆମର ପୁରା ଦିନଟି ଅତି ଭଲରେ କଟିବ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମ ନେଇ ଆସନ୍ତୁ ଆରମ୍ଭ କରିବା ଆଜିର ଏଇ ନୂଆ ସକାଳ।

ଜଗତ ବଡ଼ ଭାବ ବିନୋଦିଆ ଠାକୁର ଯିଏ ତାଙ୍କ ପାଇଁ ଭକ୍ତ ବଡ଼ ଯୁଗ ଯୁଗ ଧରି ତାଙ୍କର ମହିମା ଏ ମାନବ ସମାଜରେ ପ୍ରକଟିତ ହୋଇଛି। ସେ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଜୀବଜଗତ ଅବତାରା ଆଉ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ମଧ୍ୟ। ସେ ହିଁ ଆମର ଅତି ପ୍ରିୟର କାଳିଆ ଠାକୁର।

ନିଜ ମନକୁ ଲଗେଇ ତାଙ୍କରି ଚରଣରେ ନିଜ ଭକ୍ତିକୁ ସମର୍ପଣ କରି ଆମେ ଆରମ୍ଭ କରିଛେ ଆଜିର ଏ ନୂଆ ସକାଳକୁ। ପ୍ରଭୁ ଶ୍ରୀ ଜଗନ୍ନାଥ ଆମ ସମସ୍ତଙ୍କ ଉପରେ କୃପା ବର୍ଷା କରୁଥାନ୍ତୁ। ସତ୍ୟଯୁଗରେ ସିଏ ଶ୍ରୀହରି ନୃସିଂହନାଥ ତ ତୃତୀୟରେ ସିଏ ଶ୍ରୀରାମ ରଘୁନାଥ, ଦ୍ୱାପରରେ ସିଏ ଶ୍ରୀକୃଷ୍ଣ ଗୋପୀନାଥ, ତେବେ କଳିରେ ସିଏ ଦାରୁଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ। ଶରୀର ଆଉ ମନ ପବିତ୍ର ରହିଲେ ଯେକୌଣସି ପ୍ରକାରର ରୋଗ ସୁଖ ପାଖ ମାଡ଼ି ନଥାଏ। ଯଦି ଆମ ମନରେ ଆମେ ପବିତ୍ର

ମୋର ରାହା, ତୁମେ ହିଁ ମୋର ସାହା, ତୁମେ ହିଁ ମୋର ପ୍ରଭୁ ଶ୍ରୀ ଜଗନ୍ନାଥ। ମନର ସ୍ଥିରତା ପାଇଁ ପ୍ରଭୁଙ୍କର ଆରାଧନା ଆଉ ଧ୍ୟାନ ହିଁ ସବୁଠାରୁ ଉଚିତ ମାର୍ଗ, କାରଣ ପ୍ରଭୁଙ୍କୁ ଭକ୍ତି କଲେ ଅଶାନ୍ତ ମନ ବି ଶାନ୍ତ ହୋଇଯାଇଥାଏ ଆଉ ମନରେ ନୂଆ ଉର୍ଜା ମଧ୍ୟ ସୃଷ୍ଟି ହୋଇଥାଏ। ପ୍ରଭୁ ଜଗନ୍ନାଥଙ୍କର କୃପା ମିଳିଲେ ଜୀବନଟା ଏକଦମ ସୁନ୍ଦର ହୋଇଉଠେ। ପ୍ରଭୁ ଜଗନ୍ନାଥଙ୍କର ଆଶିଷ ମିଳିଲେ ତାଙ୍କରି ପାଦ ପଦ୍ମରେ ମନକୁ ଆମେ ସମର୍ପଣ କରିପାରୁ। ତାଙ୍କରି ଇଚ୍ଛା ଥିଲେ ସେ ଭକ୍ତକୁ କୋଳେଇ ନିଅନ୍ତି, ଆଉ ତାଙ୍କର ଇଚ୍ଛା ନହେଲେ ତାଙ୍କୁ ଦେଖିବା ବି କଷ୍ଟକର ହୋଇଯାଏ।

ପ୍ରଭୁ ଜଗନ୍ନାଥଙ୍କର ନାମ ନେଇ ଆଜିର ଏଇ ନୂଆ ସକାଳକୁ ଆମେ ଆରମ୍ଭ କରିଛେ। ପ୍ରଭୁ ଜଗନ୍ନାଥ ଅଛନ୍ତି, ସେଇଥିପାଇଁ ତ ଆମେ ଅଛେ। ଭଗବାନ ଅଛନ୍ତି, ତେଣୁ ଭକ୍ତି ଅଛି। ଭକ୍ତି ଅଛି, ତେଣୁ ବିଶ୍ୱାସ ଅଛି, କାରଣ ଭକ୍ତ ଅଛନ୍ତି। ସରଳ ମନ, ନିର୍ମଳ ହୃଦୟ, ଯେଉଁ ହୃଦୟରେ ଅନ୍ୟମାନଙ୍କ ପାଇଁ ସ୍ନେହ, ଶ୍ରଦ୍ଧା, ଦୟାଭାବ ରହିଥାଏ, ଯିଏ ନିଜର ଆତ୍ମନିୟନ୍ତ୍ରଣ କରିପାରୁଥାଏ, ସେ ହିଁ ପ୍ରକୃତ ଏବଂ ଉତ୍ତମ ଭକ୍ତଟିଏ ହୋଇପାରେ। ତେବେ ସେହି ନିର୍ମଳ ମନରେ ଭକ୍ତିଭାବ ସହିତ ପ୍ରଭୁଙ୍କୁ ସ୍ମରଣ କରିବା ଏବଂ ତାଙ୍କରି ପାଦ ପଦ୍ମରେ ନିଜର ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରିବା। ଜୟ ଶ୍ରୀ ଜଗନ୍ନାଥ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଶୁଣୁଥିଲେ ଆପଣମାନେ ଏ ପର୍ଯ୍ୟନ୍ତ। ଶ୍ରୋତାବନ୍ଧୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମ ନେଇ ଆଜିର ଏହି ନୂଆ ସକାଳକୁ ଆମେ ଆରମ୍ଭ କରିଛେ। ତାଙ୍କରି ପାଦ ପଦ୍ମରେ ନିଜର ଭକ୍ତିକୁ ଆମେ ସମର୍ପଣ କରିଛେ, ନିଜ ହୃଦୟକୁ ନିଜ ମନକୁ ତାଙ୍କରି ପାଦ ପଦ୍ମରେ ଆମେ ସମର୍ପଣ କରିଛେ। ଆଜିର ଏହି ନୂଆ ସକାଳ, ଏହି ନୂଆ ଦିନ ଆମ ସମସ୍ତଙ୍କ ପାଇଁ ଶୁଭମୟ ଆଉ ସୁଖମୟ ହେଉ। ଏଇଠି ଶେଷ କରିବା ଆମର ଭକ୍ତି ଅର୍ଘ୍ୟ ଥାଳି କାର୍ଯ୍ୟକ୍ରମକୁ। ଆର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି ଆପଣମାନଙ୍କ ପାଇଁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 95ତମ ଭାଗ। ତେବେ ଆସନ୍ତୁ ଶୁଣିବା ବର୍ତ୍ତମାନ ଶ୍ରୀମଦ୍ ଭାଗବତର 95ତମ ଅଧ୍ୟାୟ।

ଶ୍ରୀମଦ୍ ଭାଗବତର ତୃତୀୟ ସ୍କନ୍ଧରେ ଭଗବାନଙ୍କ ନାଭିପଦ୍ମରୁ ବ୍ରହ୍ମାଙ୍କ ଉତ୍ପତ୍ତି ଓ ବ୍ରହ୍ମାଙ୍କର ନାନାବିଧ ସୃଷ୍ଟି ସର୍ଜନା ବିଷୟରେ ଶୁଣିଥିଲେ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଚତୁର୍ଥ ସ୍କନ୍ଧ। ଏହି ସ୍କନ୍ଧରେ ଦକ୍ଷଯଜ୍ଞ, ଧ୍ରୁବଚରିତ, ବେଣ ଓ ପୃଥୁଚରିତ, ପ୍ରାଚୀନ ବରେହି, ପୁରଞ୍ଜନ, ପ୍ରଚିତା ଆଦି ଦଶ ଭାଇଙ୍କ ଉପାଖ୍ୟାନ ବର୍ଣ୍ଣନା କରାଯାଇଛି। ଭଗବାନ ଶ୍ରୀକୃଷ୍ଣ ସ୍ୱର୍ଗାରୋହଣ ସମୟରେ ବିଦୁରଙ୍କ ଉଦ୍ଦେଶ୍ୟରେ ମୈତ୍ରେୟ ମୁନିଙ୍କୁ ଯେଉଁ ଉପଦେଶ ପ୍ରଦାନ କରିଥିଲେ ତାହା ହିଁ ଭାଗବତର ଚତୁର୍ଥ ସ୍କନ୍ଧରେ ପୁଙ୍ଖାନୁପୁଙ୍ଖ ରୂପେ ବର୍ଣ୍ଣିତ ହୋଇଛି।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 95ତମ ଅଧ୍ୟାୟ। 95ତମ ଅଧ୍ୟାୟର ଏହି ଅଧ୍ୟାୟର ବିତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ପୂର୍ବାଭାଷ ରଚନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

ସ୍ୱାଗତ କରୁଛି ପୁଣି ଥରେ ଆଜିର ଏହି ନୂଆ ସକାଳକୁ ଆପଣମାନଙ୍କୁ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଟେକ୍ ଦିଲ୍ ସେଇ ଦିଲ୍ ତକ୍ ଶ୍ରୋତାବନ୍ଧୁ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 6:50 ହୋଇସାରିଛି ଆଜି ସକାଳର କିଛି ଖାସ୍ ତାଜା ଅପଡେଟ୍ ସହିତ ଆପଣଙ୍କ ପାଖରେ ଅଛି ମୁଁ ତେବେ ଆଜିର ସକାଳଟି ବହୁତ ହି ସୁନ୍ଦର ସକାଳ କାହିଁକିନା ଆଜି ସକାଳ ସକାଳ ପାଗ ହିଁ ବହୁତ ଭଲ ଅଛି ଆଜି ହାଲକା ଫୁଲକା ବର୍ଷା ହେବାର ପୁରାପୁରା ସମ୍ଭାବନା ରହିଛି କଟକ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ମୁଁ କହିବି ଆଜି ବର୍ଷା ହେବାର ସମ୍ଭାବନା ଅଛି ଏବଂ ଆଜି

0: 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍। ତେବେ ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଆଜି ସକାଳର, ଆଜି ପୁରା ଦିନ ସାରାର ଏଫ୍ଏମ୍ ରେନ୍ବୋ କଟକର କାର୍ଯ୍ୟକ୍ରମ ସୂଚନା। ତେବେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ 7:10। ଆଜିର ବିଷୟ ରହିଛି ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା, ଆଲୋଚନା କରିବେ ଡକ୍ଟର ଦୀପ୍ତି ରାଣୀ ସାମନ୍ତ। ଶୁଭ ସକାଳ କାର୍ଯ୍ୟକ୍ରମ ଶୁଣିପାରିବେ 7:25। ମର୍ଣ୍ଣିଂ ମେଲୋଡି ରହିଛି 8:30। ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଆଜି 9:00। ଏଥିରେ ଆପଣମାନେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ ମାଧ୍ୟମରେ ରଖିପାରିବେ। 10:00 ରହିଛି ଆପଣମାନଙ୍କ ପାଇଁ ରେନ୍ବୋ ଏସ୍ଏମ୍ଏସ୍। କଳାକାର କାର୍ଯ୍ୟକ୍ରମ ରହିଛି 11:30। ଶୁଣିବେ କେତୋଟି ପୁରୁଣା ହିନ୍ଦୀ ସିନେମା ଗୀତ। 12:00 କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ଯୋଗେ ନିର୍ଦ୍ଧାରିତ ବିଷୟରେ ଆପଣମାନେ ମତ ରଖିପାରିବେ 1:10। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଅପରାହ୍ନ 3:00 ଶୁଣିବେ। ମୋ ଦେଶ କାର୍ଯ୍ୟକ୍ରମ ଅପରାହ୍ନ 3:30 ଏବଂ ସୁରିଲା ଆଫ୍ଟରନୁନ୍ ରହିଛି 4:00। ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ 5:02 ଆପଣମାନେ ଶୁଣିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 78ତମ ଅଧ୍ୟାୟ ଆଜି 6:10 ଶୁଣିବେ। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ 6:30। ଫିଫା ୱାର୍ଲଡ କପ୍ 2026ର ଡେଲି ଲାଇଭ୍ ଅପଡେଟ୍ସ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 7:30। ସନ୍ଧ୍ୟା ଆସର ଶୁଣିବେ ଆଜି 7:32। ଗୀତରେ ମିତରେ କାର୍ଯ୍ୟକ୍ରମ ରହିଛି 8:02। 9:15 ଅଭୁଲା ସ୍ମୃତି ଏବଂ ମନପସନ୍ଦ ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ 10:02। ଇଏ ଥିଲା ଆଜି ଦିନର କାର୍ଯ୍ୟକ୍ରମ ସୂଚନା। ତେବେ ଆପଣମାନଙ୍କ ପାଇଁ ରହିଛି ଅନେକ ଗୁଡ଼ିଏ ମିଠା ମିଠା ଗୀତ ସହିତ ଅନେକ କିଛି କାର୍ଯ୍ୟକ୍ରମ ଆଜିର ଏହି ନୂଆ ଦିନରେ। ତେବେ ଆଜିର ଏହି ନୂଆ ଦିନକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ଏହି ଲଭ୍ଲି ମର୍ଣ୍ଣିଂ ଆପଣଙ୍କ ପାଇଁ ବହୁତ ହି ଖାସ ହଉ, ସେହି ୱେଶ ସହିତ ଅନେକ କିଛି ନୂଆ ଆମେ ସ୍ୱାଗତ କରିବା ପାଇଁ ଯାଉଛେ ଆଜିର ଏହି ସକାଳରେ। ତେବେ ଚାଲନ୍ତୁ ଆଜିର ଏହି ନୂଆ ସକାଳକୁ ସ୍ୱାଗତ କରିବା କିଛି ନୂଆ ଆଶା ନୂଆ ପ୍ରେରଣା ସହିତ। ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଗୋଟିଏ ବିଜ୍ଞାପନ ବିରତି।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କ ପାଇଁ ବୋନସ ଓ ପ୍ରୋହାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦୁପତ୍ର କେରି ପିଛା 10 ପଇସା ଏବଂ ଫଳ ପିଛା 20 ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 10,78,00,000 ଟଙ୍କା ବ୍ୟୟ କରିବେ। ଏହାଛଡ଼ା କେନ୍ଦୁପତ୍ର ତୋଳାଳିଙ୍କୁ 25% ବୋନସ ଏବଂ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ 5% ପ୍ରୋହାହନ ରାଶି ପ୍ରଦାନ କରାଯିବ। ଏଥିପାଇଁ 64 କୋଟି ଟଙ୍କା ବ୍ୟୟ ହେବ। ଏହି ସମସ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାର ମୋଟ 74 କୋଟି 78 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ବିଶ୍ୱପ୍ରସ

0: ଶ୍ରୀଯୁକ୍ତ ପୁରୀ ରଥଯାତ୍ରା ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନେତ୍ରୋତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳା ଆଳତୀ ମୈଲମ ଅବକାଶ ନୀତି ଶେଷ କରାଯାଇ 10 ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀ ବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2ଟା ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମାରେ ଉଲାଗି ହୋଇଥିବା ଅଳଙ୍କାରର ଗଣତି ଆସନ୍ତା 19 ତାରିଖରେ ଗୋଟିଏ ଦିନ ପାଇଁ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରେ ଘୋଷଣା କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଗତ ମଇ ମାସ 23 ତାରିଖରୁ ସ୍ଥଗିତ ରହିଥିଲା। ରାଜ୍ୟ ସରକାର ସେତୁବନ୍ଧନ ଯୋଜନାର ଅବଧି 5 ବର୍ଷ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 11,800 କୋଟି ଟଙ୍କା ବିନିଯୋଗରେ 3,167 ସେତୁ ନିର୍ମାଣ କରାଯିବ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଭାବେ ସେତୁ ନିର୍ମାଣ କରିବେ। ପ୍ରତ୍ୟେକ ଆର୍ଥିକ ବର୍ଷରେ ସେତୁବନ୍ଧନ ଯୋଜନାରେ 350 ଲେଖାଏଁ ନୂଆ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନମସ୍ତେ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟ ପତ୍ର ବଣ୍ଟନ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣ ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଭୁବନେଶ୍ୱର ରେଡ୍କ୍ରସ ଭବନରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ବୈଠକରେ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ସହ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ, ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପରିଷଦ, ସମସ୍ତ ଆର୍ଡିସି, ଜିଲ୍ଲାପାଳ ଓ ଭୂ ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ପ୍ରାଥମିକତା ଭିତ୍ତିରେ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଦଖଲ 11,675 ରାଜସ୍ୱ ମାମଲାର ଶୀଘ୍ର ସମାଧାନ ସହ ଓଡ଼ିଶା ଇଷ୍ଟେଟ୍ ଆବୋଲିସନ୍ ଆଇନ ଅନୁଯାୟୀ ଦାଖଲ 257 ମାମଲାରେ ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ କନ୍ଧମାଳର 1ରୁ 2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.33 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 15,973 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 40,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ରହିଛି ଆପଣମାନଙ୍କ ପାଇଁ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ଆଜିର ବିଷୟବସ୍ତୁ ରହିଛି ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା। ଆଲୋଚନା କରିବେ ଡକ୍ଟର।

0: ଦୀପ୍ତି ରାଣୀ ସାମନ୍ତ।
1: ପ୍ରଥମେ ଆମ ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ଜରାଇ କର୍କଟ ରୋଗର ହାର ସର୍ବାଧିକ ଥିଲା। ପୂର୍ବ ଅପେକ୍ଷା ଏବେ ଆମେ ଦେଖୁଛେ ଯେ ଜରାୟୁ କର୍କଟ ରୋଗର ହାର ଆସ୍ତେ ଆସ୍ତେ କମିବାରେ ଲାଗିଛି। ରୋଗୀମାନେ ଏହି ରୋଗରେ ପ୍ରଥମ ବା ଦ୍ୱିତୀୟ ଅବସ୍ଥାରେ ଆସି ଆରୋଗ୍ୟ ଲାଭ କରୁଛନ୍ତି, କିନ୍ତୁ ଅନ୍ୟ ଦେଶ ଭଳି ରୋଗର ହାର କେବଳ କମି ଆସିଲେ ଆମେ ସନ୍ତୁଷ୍ଟ ନ ହୋଇ ତାକୁ ମୂଳୋତ୍ପାଟନ କରିବାକୁ ଲାଗିପଡ଼ିବା ଉଚିତ। ଜରାଇ କର୍କଟ ରୋଗର ମୂଳୋତ୍ପାଟନ କରିବାକୁ ହେଲେ ଆମକୁ କେତୋଟି ସତର୍କତାମୂଳକ ପଦକ୍ଷେପ ନେବା ଉଚିତ ଏବଂ ରୋଗର କାରଣ ସମ୍ବନ୍ଧରେ ମଧ୍ୟ ଆମେ ଜ୍ଞାନ ହାସଲ କରିବା ଉଚିତ। ରୋଗର କାରଣ ଜାଣିଲେ ତାକୁ ମୂଳୋତ୍ପାଟନ ଆମେ କରିପାରିବା। ଏହି ରୋଗର ପ୍ରତିରୋଧ କରିବାର ପଦକ୍ଷେପଗୁଡ଼ିକ ହେଲା, ଅଳ୍ପ ବୟସରେ ବିବାହକୁ ପ୍ରୋତ୍ସାହନ ନ ଦେବା, ସନ୍ତାନ ପ୍ରସବକୁ ଗୋଟିଏ କିମ୍ବା ଦୁଇଟି ପିଲାରେ ସୀମିତ କରିବା, ଗାଁ ଗହଳିରେ ମହିଳାମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଯେପରି ସେମାନେ ପ୍ରସବ ବେଳକୁ ନିଶ୍ଚିତ ଭାବରେ ଡାକ୍ତରଖାନାକୁ ଆସିବେ, ଯାହାଦ୍ୱାରା ଜରାଇ ମୁହଁରେ ଅଦରକାରୀ କ୍ଷତ ହେବ ନାହିଁ ଏବଂ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ପ୍ରସବ ହେବ। ଜରାଇ ମୁହଁର ଯେକୌଣସି କ୍ଷତ ହେଲେ କିମ୍ବା ସେ ସମ୍ବନ୍ଧୀୟ କୌଣସି ଲକ୍ଷଣ ପ୍ରକାଶ ପାଇଲେ ପାଖରେ ଥିବା କିମ୍ବା ରାଜ୍ୟରେ ଥିବା କର୍କଟ ରୋଗ କେନ୍ଦ୍ର ସହ ସମ୍ପର୍କ ସ୍ଥାପନ କରିବା। ଏସବୁ କାରଣ ହେଲା କିପରି ଆମେ ଜରାଇ କର୍କଟକୁ ପ୍ରତିହତ କରିବା କିମ୍ବା ପ୍ରଥମ ଅବସ୍ଥାରେ ଚିହ୍ନଟ କରି ଆରୋଗ୍ୟ ହେବା। କିନ୍ତୁ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବାକୁ ହେଲେ ଏହାର କାରଣ ସମ୍ବନ୍ଧରେ ଆମକୁ ନିଶ୍ଚିତ ରୂପେ ଜାଣିବାକୁ ହେବ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ HPV-16 ବା ହ୍ୟୁମାନ ପାପିଲମା ଭାଇରସ 16 ନାମକ ଏକ ଭୂତାଣୁ ଏହାର କାରଣ। ପ୍ରାୟ 80% ସ୍ତ୍ରୀ ଲୋକ 50 ବର୍ଷ ବେଳକୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଏହି ଭୂତାଣୁକୁ ଚିହ୍ନଟ କରି ଏହା ବିରୁଦ୍ଧରେ ଏବେ ଟିକାକରଣ କରାଯାଉଛି। ପ୍ରାପ୍ତବୟସ୍କ ବାଳିକା ସେମାନଙ୍କୁ ବିବାହ ପୂର୍ବରୁ ଏହି ଟିକା ଦିଆଯାଉଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଦେହରେ ଜରାଇ କର୍କଟ ରୋଗ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ସୃଷ୍ଟି କରେ। କିନ୍ତୁ ବିବାହ ପରେ ଏବଂ ବିବାହ ପୂର୍ବରୁ ଯେଉଁମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିସାରିଥାନ୍ତି ସେମାନଙ୍କୁ ଏହା ଦେଲେ ଫଳପ୍ରଦ ହୋଇପାରେ କିମ୍ବା ନ ହୋଇପାରେ, କାରଣ ସେମାନେ ଟିକା ନେବା ପୂର୍ବରୁ ହୁଏତ ହ୍ୟୁମାନ ପାପିଲମା ଭାଇରସ ବା HPV ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ। ସେଥିପାଇଁ 10-12 ବର୍ଷର ବାଳିକାମାନଙ୍କୁ ଏହି ଟିକା ଦେବା ଏବେ ଆରମ୍ଭ କରାହେଉଛି ଏବଂ 26 ବର୍ଷ ପର୍ଯ୍ୟନ୍ତ ଏହା ଦିଆଯାଉଛି। ଏହା 3 ପର୍ଯ୍ୟାୟରେ ଦିଆଯାଏ ଏବଂ 3 ଟିକା ହିସାବରେ ଦିଆହୁଏ। ଆମ ମନରେ ପ୍ରଶ୍ନ ଉଠେ, ଏହି ଟିକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ କି? ନିଶ୍ଚିତ ରୂପେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଏହି ଟିକାକରଣରେ ଦେଖାଯାଏ, କିନ୍ତୁ ଦେଲାବେଳେ ସମୟ ସମୟରେ ମୁଣ୍ଡ ବୁଲେଇ ଲୋକମାନେ ପଡ଼ିଯାଆନ୍ତି। ସେଥିପାଇଁ ଦେବା ପରେ ରୋଗୀମାନଙ୍କୁ 15 ବିଶ୍ରାମ ନେବାକୁ କୁହାଯାଇଥାଏ। ଏତଦ୍ ବ୍ୟତୀତ ଆଣ୍ଠୁ ଗଣ୍ଠି ବାତ, ଦୁର୍ବଳ ଲାଗିବା, ଦେହହାତ ଦରଜ ଲାଗିବା ଇତ୍ୟାଦି ଦେଖାଯାଇଥାଏ। ସମୟ ସମୟରେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଆମେ ଦେଖିଥାଉ, ସେଥିପାଇଁ ଏହାକୁ ଦେବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କ ସାଙ୍ଗରେ ନିଶ୍ଚିତ ରୂପେ ସମ୍ପର୍କ କରିବା ଉଚିତ ବୋଲି ଆମେ କହିଥାଉ। ତାପରେ ପ୍ରଶ୍ନ ଉଠେ, କାହାକୁ ଦିଆଯାଏ ନାହିଁ? ଏହି ଟିକାକରଣ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ ନାହିଁ ଏବଂ ଯେଉଁମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି କମ୍, ଯଥା ଯେଉଁମାନେ ଏଡ୍ସରେ ବା HIV ଆକ୍ରାନ୍ତ ଏବଂ ଯେଉଁମାନେ କର୍କଟ ରୋଗରେ ଆକ୍ରାନ୍ତ ଚିକିତ୍ସା ନେଉଛନ୍ତି ସେମାନଙ୍କୁ ଏହା ଦିଆଯାଏ ନାହିଁ। ତେଣୁ ସର୍ବଶେଷରେ ଆମେ ଏହା କହିପାରିବା, ଜରାଇ କର୍କଟ ରୋଗର ଟିକାକରଣ ଏହି ରୋଗକୁ ମୂଳପୋଛ କରିବାକୁ ନିଶ୍ଚିତ ରୂପେ ଏକ ଅଭିନବ ଉଦ୍ୟମ। ଏହା କାର୍ଯ୍ୟକାରୀ ହୋଇପାରିଲେ ଜରାଇ କର୍କଟ ରୋଗକୁ ଯେ ନିଶ୍ଚୟ ଆମେ ହରାଇପାରିବା ଏଥିରେ ସନ୍ଦେହ ନାହିଁ।
0: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ମୃତ୍ୟୁ, 6 ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ

ଆଜିଠାରୁ ଆରମ୍ଭ ହେଉଛି ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥୀତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10 ଜାତିସଂଘ ମିଶନ ରେ ଭାରତର 4,300 ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028 2 ବର୍ଷ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲରଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 15 ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲରଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ପରଠାରୁ ଟ୍ରଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକର ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏହି ଟ୍ରଲରଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9 ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁର ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇ ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ଘର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି।
ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି

0: ବୁଡ଼ି ଘଟଣାରେ 15 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଜଣ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣା କରିବା ପାଇଁ ଏହି ଜଳପଥରେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଏହି ଅବରୋଧ କେବଳ ଇରାନ୍ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି ଆଜି ରାତିରୁ ଇରାନ୍ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନ୍ର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ ଏବଂ କୁଏତ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ୍ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ୍ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ୍ର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରୀ କହିଛନ୍ତି କୌଣସି ପରିସ୍ଥିତିରେ ଇରାନ୍ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ୍ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରୀ ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ କରିଛନ୍ତି। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋହାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର ସହିତ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଦିରେ ସହଯୋଗ ପାଇଁ ଏହି ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବାର୍ମିଂହାମ୍ର ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷରୁ କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲ୍ଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ୍ ନ୍ୟାସନାଲ୍ ସ୍ପୋର୍ଟସ୍ ସେଣ୍ଟରଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର୍ ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଜୀବନର ସବୁଠାରୁ ସୁନ୍ଦର ସକାଳ ସେଇଟା ଯୋଉଠି ଆଶା ଆଉ ପରିଶ୍ରମ ଏକା ସାଥିରେ ଚାଲେ। नमस्कार, सुप्रभात, वेरी गुड मॉर्निंग।

ସୁପ୍ରଭାତ ଓଡ଼ିଶା। ଆଜି ସକାଳର ଏହି ଉଷ୍ମ ଅଭିନନ୍ଦନ ସହିତ, ଆଜି ସକାଳର ବର୍ଷା ଭିଜା ଅଭିନନ୍ଦନ ସହିତ ମୁଁ ଆପଣଙ୍କ ପାଖରେ ଆସି ହାଜର ହେଇସାରିଛି ଆପଣଙ୍କ କୋୟାର ଗୁଡ୍ ମର୍ଣ୍ଣିଂ। ତେବେ ଆଜିର ଏହି ସୁନ୍ଦର ସକାଳକୁ ଆହୁରି ସୁନ୍ଦର ଆହୁରି ସୁମଧୁର କରିବା ପାଇଁ ମୁଁ ନେଇ ଆସିଛି ଆପଣମାନଙ୍କ ପାଇଁ ଅନେକ ଗୁଡ଼ିଏ ମିଠା ମିଠା ଗୀତ, ତା ସହିତ କିଛି ମିଠା ମିଠା କଥାବାର୍ତ୍ତା। ବାହାରେ ତ ମେଘୁଆ ପାଗ ହେଇଛି, ଆଉ ଆପଣଙ୍କ ହାତରେ ଚା କପ୍ ବି ଅଛି, ଆଉ ରେଡିଓରେ ଆପଣଙ୍କର ମନ ଛୁଆଁ ଗୀତ ବି ବାଜିବ। ବାସ୍ ସକାଳଟା ତ ଜମିଗଲା ଆପଣଙ୍କ ପାଇଁ। ତେବେ ଜଲ୍ଦି ଜଲ୍ଦି ବିଛଣା ଛାଡ଼ନ୍ତୁ, ଆଉ ଗୋଟେ ମିଠା ହସ ସହିତ ଆଜିର ଦିନକୁ ସ୍ୱାଗତ କରନ୍ତୁ। ମୋ ସହିତ ଯୋଡ଼ି ହେଇଯାଆନ୍ତୁ, କାହିଁକି ନା ମୁଁ ପୁରା ସକାଳଟା ଆପଣଙ୍କ ସାଥିରେ ରହିବି, ଆପଣଙ୍କ ସକାଳରେ ତାଜାପଣ ଭରିବା ପାଇଁ ଚେଷ୍ଟା କରିବି। ଚାଲନ୍ତୁ ଆଜିର ଏହି ନୂଆ ସକାଳକୁ ସ୍ୱାଗତ କରିବା ଆମ ହୃଦୟରୁ ଏବଂ କିଛି ସୁନ୍ଦର ଗୀତରୁ। କିଛି ଛୋଟ ଛୋଟ ଆଶାକୁ ଡେଣା ଲଗେଇ ଉଡେଇ ଦବା ଆଜିର ଏହି ନୂଆ ସକାଳର ଆକାଶରେ।

ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣ ମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍। ସୋ ଦିଲ୍ ସି ଦିଲ୍ ତକ୍ରେ ଗୋଟେ ନୂଆ ସକାଳକୁ ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କ କୋୟାଲ। ତେବେ ଆଜିର ଏଇ ସକାଳଟା ନା ଖୁବ୍ ସୁନ୍ଦର ସକାଳ, ଏଇଥିପାଇଁ କହୁଛି କାହିଁକି ନା ବର୍ଷା ଯେତେବେଳେ ବି ଆସେ ନା ବହୁତ ସୁନ୍ଦର ହେଇକି ଆସେ। ବର୍ଷାର ରୂପ ତ ମତେ ବହୁତ ଭଲ ଲାଗେ। ଆଇ ହୋପ୍ ଆପଣମାନେ ବି ଏନ୍ଜୟ କରୁଥିବେ ଆଜିର ଏଇ ବର୍ଷା ଭିଜା ସକାଳକୁ। ତେବେ ଆଜିର ଦିନଟିକୁ ଆମେ ବିଭିନ୍ନ ପ୍ରକାରରେ ସେଲିବ୍ରେଟ କରିପାରିବା।

ମାଇକ୍ର କନେକ୍ସନ୍ ଏଇଠି ଅଛି ଆପଣଙ୍କ କୋୟାଲ ସାଥିରେ। ଆଜିର ଏଇ ବର୍ଷା ଭିଜା ସକାଳକୁ ପୁଣି ଥରେ ଆପଣଙ୍କୁ ସ୍ୱାଗତ କରୁଛି। ତେବେ ଆଜିର ଏଇ ନୂଆ ସକାଳରେ ବହୁତ କିଛି ଖାସ କଥା ରହିଛି, ଆପଣଙ୍କୁ କହୁଥିଲି ନା। ତେବେ କିଛି କିଛି ଖାସ କଥା ତ ମୁଁ ଆପଣଙ୍କ ସହିତ ସେୟାର କରିସାରିଲିଣି, ଆଉ କିଛି ଖାସ କଥା ବି ଏବେ ସେୟାର କରିବି। ଯଦି ଆମେ ଇତିହାସର ପୃଷ୍ଠାକୁ ଲେଉଟେଇବା, ତେବେ ଆଜିର ଦିନରେ ମାନେ 1789 ଆଜିର ଦିନରେ ଜୁଲାଇ ମାସ 14 ତାରିଖରେ ଫରାସୀ ବିପ୍ଳବ ହୋଇଥିଲା। ପ୍ୟାରିସର କ୍ରୁଦ୍ଧ ଜନତାମାନେ ବାସ୍ତିଲ ଜେଲ୍ ଉପରେ ଆକ୍ରମଣ କରିକି ସେଇଠି ଯେଉଁ ବନ୍ଦୀମାନେ ଥିଲେ ସେମାନଙ୍କୁ ମୁକ୍ତ କରିଥିଲେ, ଆଉ ରାଜତନ୍ତ୍ରର ପତନ ହୋଇଥିଲା, ଗଣତନ୍ତ୍ରର ଆରମ୍ଭ ହୋଇଥିଲା ଆଜିର ଦିନରେ। ତା ସହିତ 1942 ଆଜିର ଦିନରେ କଂଗ୍ରେସର ୱାର୍ଦ୍ଧା ଅଧିବେଶନରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ତା ସହିତ 1960 ଆଜି ଗୋଟେ ବହୁତ ବଢ଼ିଆ କାମ ହୋଇଥିଲା, ମାନେ ପ୍ରସିଦ୍ଧ ବୈଜ୍ଞାନିକ ଜେନ୍ ଗୁଡାଲ ଚିମ୍ପାଞ୍ଜିମାନଙ୍କ ଉପରେ ଗବେଷଣା କରିବା ପାଇଁ ଆଫ୍ରିକାର ତାଞ୍ଜାନିଆରେ ଥିବା ଗୋମ୍ବେ ଜଙ୍ଗଲ ଯାଇକି ପହଞ୍ଚିଥିଲେ, ଯୋଉଟାକି ବିଜ୍ଞାନ ଜଗତ ପାଇଁ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ଏହିସବୁ ହେଉଛି ଆଜି ଦିନର ଇତିହାସର ପୃଷ୍ଠାର କିଛି ତାଜା ତାଜା କଥା ଆପଣମାନଙ୍କ ପାଇଁ। ବର୍ତ୍ତମାନ ଗୋଟେ ତାଜା ତାଜା ବର୍ଷା ଭିଜା ଗୀତ ଆପଣମାନଙ୍କ ପାଇଁ, ଏଞ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତା ବନ୍ଧୁ, ଆଜି ଆମେରିକାର 38ତମ ରାଷ୍ଟ୍ରପତି ଜେରାଲ୍ଡ ଫୋର୍ଡଙ୍କର ଜନ୍ମଦିନ, ତା ସହିତ ଆଜି ଆମ ସମସ୍ତଙ୍କର ପ୍ରିୟ ଆନିମେସନ୍ ଶୋ ଟମ୍ ଆଣ୍ଡ ଜେରି ଏବଂ ଦି ଫ୍ଲିଣ୍ଟ ଷ୍ଟୋନ୍ସର ନିର୍ମାତା, ସହ ନିର୍ମାତା ଆଉ ଆନିମେଟର ୱିଲିୟମ୍ ହାନାଙ୍କର ମଧ୍ୟ ଜନ୍ମଦିନ। ତା ସହିତ ଭାରତର ପୂର୍ବତନ ଗୃହମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ରାଓ ଚବନଙ୍କର ଜନ୍ମଦିନ ଏବଂ ଅଷ୍ଟ୍ରିଆର ଜଣେ ବିଶ୍ୱ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଗୁସ୍ତାଭ କ୍ଲିମଟଙ୍କର ମଧ୍ୟ ଆଜି ହେଉଛି ଜନ୍ମଦିନ।

ନୂଆ ସକାଳଟି ଆପଣଙ୍କ ପାଇଁ ଖୁବ୍ ସୁନ୍ଦର ଆଉ ପ୍ରେରଣାଦାୟୀ ରହୁ। ଆଜିର ଏହି ନୂଆ ସକାଳ ଆପଣଙ୍କୁ ଅନେକ ଖୁସି ଦେଉ। ଏବେ ସହିତ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା, ଶୁଭ ସକାଳ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ଆଗକୁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ରହିଛି, କିନ୍ତୁ ସକାଳ 8ଟାରେ ଆପଣମାନେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ମ୍ୟୁଜିକାଲି କ୍ୟୁର୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼େକ୍ ଦିଲ୍ ସେ ଦିଲ୍ ତକୁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟାଲ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶ୍ରୋତା ବନ୍ଧୁ ସକାଳ ହେଲା ମାନେ ଆମେ ସମସ୍ତେ ଜାଣିଛେ କି ନିଜ ପାଇଁ କିଛି ସମୟ ଆମକୁ ବାହାର କରିବା ଉଚିତ ଫେର୍ ବି ଆମମାନଙ୍କ ଭିତରୁ ବହୁତ ଜଣ ଏମିତି ଅଛନ୍ତି ନିଜ ପାଇଁ ସମୟ ବାହାର କରିପାରନ୍ତିନି ତ ସେମାନଙ୍କ ପାଇଁ ଆଜି ଗୋଟେ ବହୁତ ବଢ଼ିଆ କଥା ମୁଁ ନେଇକି ଆସିଛି ମାନେ ମୁଁ ଆପଣଙ୍କୁ ଜଣେଇ ଦିଏ ଯଦି ଆପଣ ସମୟ ନିଜ ପାଇଁ ବାହାର କରୁନାହାନ୍ତି ତାହେଲେ ସେଇଟା କେତେ ମାନେ ବିପଜ୍ଜନକ ଆପଣଙ୍କ ପାଇଁ କାହିଁକି ନା ଆଜିକାଲି ଆମେ ସମସ୍ତେ ବହୁତ ବିଜି ରହୁଛେ ବ୍ୟସ୍ତବହୁଳ ଜୀବନ ଭିତରେ ନିଜର ଯତ୍ନ ନେବା ତ ଆମେ ପୁରା ପୁରି ଭୁଲି ଯାଇଛେ ତେଣୁ ଆମକୁ କ'ଣ କରିବାର ଅଛି ପ୍ରତ୍ୟେକ ଦିନ ବେଶୀ ନହେଲେ ବି ଅତି କମ୍ରେ ଅଧଘଣ୍ଟା ସମୟ ବାହାର କରିବାର ଅଛି ଆଉ ଅଧଘଣ୍ଟା ସମୟ ଆମେ ଚାହିଁଲେ ନିଶ୍ଚୟ ବାହାରି ହିଁ ଯିବ ଆଉ ସେଇ ଅଧଘଣ୍ଟା ସମୟରେ ଆମେ ଯୋଗ କରିବା ଦରକାର କାହିଁକି କହିଲେ ଯୋଗ ଖାଲି ଆମର ଶାରୀରିକ ମାନସିକ ନୁହଁ ବରଂ ଆମର ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ମଧ୍ୟ ମୂଳ ମନ୍ତ୍ର ଯଦି ଆମେ ନିୟମିତ ଭାବରେ ଯୋଗ ଅଭ୍ୟାସ କରୁଛେ ନା ତାହେଲେ

ଆମ ଶରୀରକୁ ସେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ, ଆମକୁ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରିଥାଏ, ଆଉ ତା ସହିତ କନସେନ୍ଟ୍ରେସନ ମାନେ ଏକାଗ୍ରତା ବଢ଼େଇବାରେ ମଧ୍ୟ ଆମକୁ ବହୁତ ସାହାଯ୍ୟ କରିଥାଏ। ଆଜିକାଲିକା ଟାଇମ୍ ଏତେ ବିଜି ସିଡ୍ୟୁଲ ଆମ ସମସ୍ତଙ୍କର ହେଇଗଲାଣି, ଆଉ ଯେଉଁମାନେ ଘରେ ରହୁଛନ୍ତି ଘର କାମରେ ଏତେ ବିଜି ରହୁଛନ୍ତି କି ଆଜିକା ଜୀବନଶୈଳୀକୁ ଲାଇଫ୍ଷ୍ଟାଇଲକୁ ଦେଖିକି ଆମର ଖାଇବା ପିଇବାକୁ ଦେଖିକି ଆମର ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ କମିଗଲାଣି, ଆଉ ସେଥିପାଇଁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ମାଡ଼ି ବସୁଛି। ତେଣୁ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ଏବଂ ରୋଗମାନଙ୍କୁ ନିଜଠୁ ଦୂରେଇକି ରଖିବା ପାଇଁ ସବୁଠୁ ବେଷ୍ଟ ଉପାୟ ହେଉଛି ଯୋଗ। ଯୋଗ ଦ୍ୱାରା ବହୁତ କିଛି ଫାଇଦା ଆମକୁ ମିଳେ, ତା ତ ମାନେ ଅନଲିମିଟେଡ୍ ଫାଇଦା ଅଛି, କିନ୍ତୁ ତା ଭିତରୁ କିଛି କିଛି ଫାଇଦା ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରିବି, କିନ୍ତୁ ତା ପୂର୍ବରୁ ଆପଣମାନଙ୍କ ପାଇଁ ଅଛି କିଛି ସୁନ୍ଦର ସୁନ୍ଦର ଗୀତ, ଏଞ୍ଜୟ କରନ୍ତୁ। ଆଜିର ବର୍ଷା ଭିଜା ସକାଳରେ ବର୍ଷା ଭିଜା ଗୀତ କେବଳ ଆପଣମାନଙ୍କ ପାଇଁ, ଏଞ୍ଜୟ।

ଶ୍ରୋତା ବନ୍ଧୁ ଶୁଣିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଆଉ ଆଜି ଯୋଗରୁ କେମିତି ଆମକୁ ସୁସ୍ୱାସ୍ଥ୍ୟ ମିଳୁଛି ସେ ବିଷୟରେ ଆମେ କଥା ହେଉଛେ। ତେବେ ଆପଣଙ୍କୁ କହି ରଖେ, ପ୍ରତିଦିନ କିଛି ସମୟ ଯଦି ଯୋଗ କରୁଛନ୍ତି ନା, ତାଦ୍ୱାରା ଆପଣଙ୍କ ଶରୀର ମନ ଉପରେ ପଡୁଥିବା ବିଭିନ୍ନ ପ୍ରକାରର ଚାପ ଦୂର ହୋଇଯାଇଥାଏ। ଖାସ କରିକି ଯୋଗ ଆସନ ପ୍ରାଣାୟାମ ଧ୍ୟାନ ଏଇସବୁ ଯଦି ଆମେ ପ୍ରାକ୍ଟିସ୍ କରୁଛେ ନା, ତାହେଲେ ଆମର ମାନସିକ ଚାପ ଯୋଉ ସବୁ ଥାଏ ନା, ସେସବୁ ଦୂର ହେବାରେ ସାହାଯ୍ୟ କରିଥାଏ। ତା ସହିତ ଟିକେ ଶାନ୍ତି ପାଇବା ପାଇଁ ଆମେ ଏଇ ସୌନ୍ଦର୍ଯ୍ୟମୟ ପରିବେଶକୁ ଭଲ ପାଉ, ଆଉ ଏଇ ପରିବେଶରେ କିଛି ସମୟ ମଧ୍ୟ କଟେଇ ଥାଉ। ଆପଣଙ୍କୁ ସବୁଦିନ ମୁଁ ଏଇ ଗୋଟିଏ କଥା କହେ ନା, ସକାଳୁ ସକାଳୁ ଟିକେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ପ୍ରକୃତି ସହିତ କିଛି ସମୟ କଟାନ୍ତୁ। ଆଉ ଯେତେବେଳେ ଆପଣ ପ୍ରକୃତି ପାଖକୁ ଯାଉଛନ୍ତି ନା, ସେତେବେଳେ ମନକୁ ଶାନ୍ତ କରନ୍ତୁ। ଆପଣଙ୍କର ଯେତେ ଟେନସନ୍ ଅଛି, ଯେତେ ମାନସିକ ଚାପ ଅଛି, ସେ ସବୁକୁ ଦୂରେଇ ଦେବ କେବଳ ଯୋଗ ଆଉ ଧ୍ୟାନ। ସେଇ ପ୍ରକୃତି ପାଖରେ ବସିକି କିଛି ସମୟ ଆପଣ ଯୋଗ ଧ୍ୟାନ କରନ୍ତୁ, ଦେଖିବେ ଆପଣଙ୍କୁ ଯୋଉ ସୁନ୍ଦର ଅନୁଭୂତି ମିଳିବ ନା, ସେଇଟା ଆପଣଙ୍କୁ କୋଉ ମେଡିସିନରୁ ବି ମିଳିବନି। ସୋ ଅଭ୍ୟାସ କରିଲେ ନିଶ୍ଚୟ ତାର ଫଳ ଆପଣ ଜାଣିପାରିବେ, ତାର କେତେ ଆପଣଙ୍କୁ ଲାଭ ମିଳୁଛି ସେ ବିଷୟରେ ଆପଣ ଜାଣିପାରିବେ। କିନ୍ତୁ ବର୍ତ୍ତମାନ ମୁଁ ଜାଣିଛି ଆଜିର ଏଇ ଯୋଉ ବର୍ଷା ଭିଜା ସକାଳ ଅଛି ନା, ଏଥିରେ ଗୋଟେ ବର୍ଷା ଭିଜା ଗୀତଟେ ଶୁଣିଦେଲେ ଆପଣ ଜାଣିପାରିବେ ଯେ ଆଜିର ଏଇ ସକାଳର ମଜାଟା କ'ଣ। ତାହେଲେ ଗୋଟେ ଲଭଲି ଟ୍ରାକ୍ ଆପଣମାନଙ୍କ ପାଇଁ ଏଞ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଆଉ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଯୋଗ କେମିତି ଆମକୁ ସୁସ୍ୱାସ୍ଥ୍ୟ ଦେଇଥାଏ ସେ ବିଷୟରେ ଆଜି ଆମେ କଥା ହେଉଛେ। ତେବେ ଆମମାନଙ୍କର ଶରୀର ମନ ଆଉ ଆତ୍ମା ସବୁକିଛି ଅଲଗା ଅଲଗା। ଶରୀର ଭିତରେ ଯେକୌଣସି ବି ଅନିୟମିତତା ଅଛି ନା ମନକୁ ସେଟା ନିହାତି ଭାବରେ ପ୍ରଭାବିତ କରିବ। ଶରୀରରେ କିଛି ବି ଟିକେ ବି ଏପଟ ସେପଟ ହେଲେ ନା ମନ ନିହାତି ଅଶାନ୍ତି ରେ ରହିବ। ତେଣୁ ରୋଗ ସୃଷ୍ଟି ବି କରେଇଥାଏ ଯେତେବେଳେ ଆମ ମନଟା ଅଶାନ୍ତିରେ ରହେ। ମନ ଯଦି ସବୁବେଳେ ଦୁଃଖରେ ରହିବ ଅଶାନ୍ତିରେ ରହିବ ରୋଗ ତ ସୃଷ୍ଟି କରିବ ନା। ତେଣୁକରି ଯୋଗ ଆସନ କରିବା ଦ୍ୱାରା କ'ଣ ହୁଏ ନା ଆମର ଯୋଗ ଆସନରେ ବିଭିନ୍ନ ପ୍ରକାରର ବଡିର ପାର୍ଟ ସବୁ ଆମର ହାତ ହେଲା ଗୋଡ଼ ହେଲା ବିଭିନ୍ନ ପ୍ରକାରର ମାଂସପେଶୀ ଗୁଡ଼ାକ ସବୁ ଷ୍ଟ୍ରଙ୍ଗ ହୁଏ। ତା ସହିତ ବିଭିନ୍ନ ପ୍ରକାରର ଯୋଉ ଏକ୍ସରସାଇଜ ସବୁ ହୁଏ ବଡିର ତାଦ୍ୱାରା ଧ୍ୟାନ ମଧ୍ୟ କେନ୍ଦ୍ରିତ ହୋଇଥାଏ ଯାହାଦ୍ୱାରା ମାନସିକ ଚାପ ବି ଦୂର ହୋଇଥାଏ ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ତେଣୁ ଯୋଗରେ ତ ଏତେ ଗୁଡ଼ିଏ ଫାଇଦା ଅଛି, କାହିଁକି ଯୋଗ ଆରମ୍ଭ ନ କରିବା। ମନଟା ଆମର ନା ନିରନ୍ତର ଗତିଶୀଳ ଥାଏ, ସବୁବେଳେ ମନ ହଲଚଲ ଥାଏ, ସବୁବେଳେ କାମରେ ଲାଗିଥାଏ, କିଛି ନା କିଛି ଭାବିବାରେ ଲାଗିଥାଏ। ତେଣୁ ତାକୁ କେନ୍ଦ୍ରିତ କରିବା ପାଇଁ କି ତାକୁ ଶାନ୍ତ ରଖିବା ପାଇଁ ଯୋଗ ନିହାତି ଦରକାର। ତାହେଲେ ଯାଇକି ଆମେ ଆମ ଲାଇଫ ଟାକୁ ବହୁତ ଭଲ ଭାବରେ ଏନ୍ଜୟ କରିପାରିବା, ଯେମିତି ଆଜିର ଏଇ ସକାଳକୁ ଏନ୍ଜୟ କରିଛି କିଛି ମିଠା ମିଠା ଗୀତ ସହିତ।

0: ବିଜୁଳି ବିଲ୍ ଟେନସନ୍ ରୁ ମୁଁ ପୁରା ମୁକ୍ତି।
1: ସତରେ ଭାଇ?
0: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
2: ଆଜ୍ଞା ହଁ,
0: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345 7 1 8 ରେ ଯୋଗାଯୋଗ।

0: ଡାଇଲ ଇନ୍ ଲାଇଭ ପ୍ରୋଗ୍ରାମ ଶୁଣୁଛନ୍ତି ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସି ଦିଲ୍ ତାକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ତେବେ ଡାଇଲ ଇନ୍ ଲାଇଭ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି। ବର୍ଷା ବିଜୟ ସକାଳକୁ ଏବେ ସମସ୍ତେ ଏଞ୍ଜୟ କରୁଛନ୍ତି ଏକାଠି ମିଶିକି। ଶ୍ରୋତା ବନ୍ଧୁ ଦେଖିବା ଆଜିର ଫର୍ଷ୍ଟ କଲ୍ଟି ଯେତେବେଳେ ଆସିଯାଇଛି, କିଏ କଲ୍ କରିଛନ୍ତି ଆଉ କୋଉଠୁ କଲ୍ କରିଛନ୍ତି। ହ୍ୟାଲୋ,
1: ଅଶୋକ ପଣ୍ଡା ମଧୁପାଟଣା କଟକ,
0: କେମିତି ଅଛନ୍ତି?
1: ଭଲ ଅଛି, ଆପଣ?
0: ମୁଁ ବି ଭଲ ଅଛି। ଆଚ୍ଛା, ଆପଣ ବର୍ଷାକୁ କେମିତି ଏଞ୍ଜୟ କରନ୍ତି? ବର୍ଷା ହେଲେ
1: ଝିପି ଝିପି ବର୍ଷାରେ ଭିଜିବାକୁ ଭଲ ଲାଗେ।
0: ଆଚ୍ଛା, ଭିଜିଲେଣି ନା ନାହିଁ?
1: ଗାଧେଇବା ପୂର୍ବରୁ ଭିଜିବି ଛାତ ଉପରେ। ଗାଧେଇବି।
0: ଆଚ୍ଛା, ଆପଣଙ୍କର ଏଇ ଅଭ୍ୟାସଟା ସବୁବେଳେ ମାନେ ଅଛି ନା ମାନେ ପିଲାଦିନରୁ ଏମିତି ପସନ୍ଦ ନା ଏବେ ଏବେ ଏମିତି ପସନ୍ଦ?
1: ପିଲାଦିନରୁ ପସନ୍ଦ।
0: ଆଚ୍ଛା, କେବେ ବର୍ଷାରେ ଭିଜିକି ମାଡ ଖାଇଛନ୍ତି ବାବା ମାଙ୍କ ଠୁ?
1: ନା ନା,
0: ମାଡ ଖାଇ ନାହାନ୍ତି। ମାନେ ବର୍ଷାରେ ଭିଜିବାକୁ ପୁରା ଖୋଲମ ଖୋଲା ଆପଣଙ୍କୁ ମାନେ ପରମିସନ ମିଳିଯାଇଛି ତାହେଲେ?
1: ଆଜ୍ଞା, କୌଣସି ଆକଟ ନାହିଁ, କୌଣସି ବାରଣ ନାହିଁ।
0: ବଢିଆ, ଥ୍ୟାଙ୍କ ୟୁ ସୋ ମଚ ଆପଣ କଲ କଲେ।
1: ଆଉ କିଛି କହିବାର ଅଛି?
0: କଣ କହିବାର ଅଛି କୁହନ୍ତୁ।
1: ବର୍ଷାରେ ଚକୁଳି ପିଠା, ବେସନ ଆଳୁ ତରକାରୀ, ମୁଢି, ପିଆଜି ଖାଇବାକୁ ଭଲ ଲାଗେ। ଏଫ୍ଏମ୍ ରେନ୍ବୋରେ ଗୀତ ଶୁଣିବାକୁ ଭଲ ଲାଗେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବାକୁ ଭଲ ଲାଗେ।
0: ମାନେ ପୁରା ବର୍ଷା ଦିନ ମାନେ ପୁରା ବଢିଆସେ ଏଞ୍ଜୟ କରନ୍ତି ଆପଣ?
1: ହଁ,
0: ଠିକ ଅଛି। ବହୁତ ବହୁତ ଧନ୍ୟବାଦ କଲ୍ କଲେ ଆଉ ସେୟାର କଲେ ମୋ ସହିତ। ରହିଲି, ନମସ୍କାର,
1: ଧନ୍ୟବାଦ।
0: ଶ୍ରୋତା ବନ୍ଧୁ ଆପଣମାନେ ମଧ୍ୟ କଲ୍ କରନ୍ତୁ 0671230315 ଆଉ ମୋ ସହିତ ସେୟାର କରନ୍ତୁ ଆପଣ ବର୍ଷା ହେଲେ କେମିତି ଏଞ୍ଜୟ କରନ୍ତି ସେଇ ସମୟକୁ। ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଯାଇଛି, କଲ୍ ଟି ନେଇଯିବା। ହ୍ୟାଲୋ।

0: ବର୍ଷା ହୁଏ ସେଇ ଟାଇମରେ ଟିକେ ଛଣା ଛଣି ହେଇଯିବ ତା ସହିତ ଚା ହେଇଗଲେ ପୁରା ବର୍ଷାଟା ଜମି
1: ପୁରା ଜମିଗଲା ମଜା ଆସିଗଲା ଆଉ ଆଜି ତାହେଲେ ହଉଛି ସେମିତି କିଛି ତାହେଲେ ତମେ ବର୍ଷାକୁ ଏଞ୍ଜୟ କର ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ ରହିଲି ବାଏ
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ଶ୍ରୋତା ବନ୍ଧୁ କଲ୍ କରନ୍ତୁ ଆପଣ ମାନେ ମଧ୍ୟ 0671230315 ନମ୍ବରରେ ଆଉ ମୋ ସହିତ ସେୟାର କରନ୍ତୁ କେମିତି ବର୍ଷା ପାଗକୁ ଆପଣ ଏଞ୍ଜୟ କରନ୍ତି ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଛି କଲ୍ଟି ନେଇଯିବା ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
1: ନମସ୍କାର କିଏ କହୁଥିଲେ
2: ଦିଦି କଟକ ନୂଆ ବଜାରରୁ ମମତା ବେହେରା କହୁଥିଲି
1: ମମତା ଫାଷ୍ଟ ଟାଇମ୍ ମୋତେ କଲ୍ କରିଛନ୍ତି ବୋଧେ
2: ନାଇଁ ଦିଦି ଆମେ ପ୍ରାୟ ଟାଇମ୍ କରୁ
1: ବଟ୍ ମୋ ସାଙ୍ଗରେ ଫାଷ୍ଟ ଟାଇମ୍ କଥା ହଉଛନ୍ତି ବୋଧେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣ କଲ୍ କଲେ କୁହନ୍ତୁ କେମିତି କଣ ବର୍ଷାକୁ ଏଞ୍ଜୟ କରନ୍ତି କଣ କରନ୍ତି ଆପଣ
2: ଆମର ଗୋଟେ ଛୋଟ ଦୋକାନ ଅଛି ଜଳଖିଆ ଦୋକାନ ଆମେ ଦି ଭଉଣୀ କରୁଛୁ ରଶ୍ମିତା ବେହେରା ଆମ ଭଉଣୀ ବି କରନ୍ତି
1: ଆଜ୍ଞା ଓକେ ତ କେମିତି କଣ ବର୍ଷାକୁ ଏଞ୍ଜୟ କରନ୍ତି ବର୍ଷା ହେଲେ
2: ତ ଆମକୁ ବହୁତ ଭଲ ଲାଗେ କାରଣ ବର୍ଷା ହେଲେ ଟିକେ ବେପାର ଟିକେ ଭଲ ହୁଏ ଯେହେତୁ ଆମ ଜଳଖିଆ ଦୋକାନ ଟିକେ ଲୋକ ଖାଇବା ପାଇଁ ଭଲ ପାଆନ୍ତି ସେଥିପାଇଁ ବର୍ଷା ହେଲେ ବହୁତ ଖୁସି ଲାଗେ ଆଉ ତାପରେ ଆମେ ପ୍ରାୟ ସନ୍ଧ୍ୟାବେଳେ ବର୍ଷା ହେଲା ମାନେ ଘରେ କିଛି ଛଣାଛଣି କରିବୁ ନାହିଁ ତ ମୁଢି ମିକ୍ସଚର କରିକି ଖାଇକି ଏଞ୍ଜୟ କରିବୁ
1: ଆଜି ତ ବହୁତ ବର୍ଷା ହଉଛି ସକାଳୁ ଆଜି ଦୋକାନ ଖୋଲା ଅଛି
2: ଆଜ୍ଞା ଦିଦି
1: ମୁଁ ତାହେଲେ ଗଲା ବେଳକୁ ସେଇପଟେ ମୁହଁ ମାରିକି ଯିବି ମୋ ପାଇଁ ରଖିଥିବେ ହେଲା ଛଣା ଛଣି ଉପରେ ମାନେ ମସ୍ତରେ କରିକି ରେଡି କରିକି ରଖିଥିବେ ତାହେଲେ ପୁରା ରେଡି ଆଉ ମୁଁ ଆଜି ଅଫିସ ରୁ ମାନେ ଆକାଶବାଣୀରୁ ଫେରିଲା ବେଳକୁ ନିହାତି ଯିବି ଖାଇକି ଯିବି ହଉ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
2: ଆଜ୍ଞା ଦିଦି ରହିଲି ନମସ୍କାର

0: ପୁରା ବୁଝିପାରୁନି, ପ୍ରାୟ ସମସ୍ତେ କହୁଛନ୍ତି ସରୁ ଚକୁଳି ଭଲ ଲାଗେ ବର୍ଷାରେ ଖାଇବାକୁ, ମୁଁ କେବେ ଟ୍ରାଏ କରିନି, ମୁଁ ଭାବୁଛି ଏଇଥର ଟ୍ରାଏ କରିବି କେମିତି ଲାଗୁଛି।
1: ମ୍ୟାମ ଟ୍ରାଏ କରିବା ଦରକାର ନାହିଁ, ଆପଣ କେତେବେଳେ ଏକ୍ସରସାଇଜ ଆସୁଛନ୍ତି ସେତେବେଳେ ମତେ ଫୋନ କରନ୍ତୁ, ମୁଁ ଫୋନ କଲେ ଆପଣ ଆସିବେ, ସରୁ ଚକୁଳି ଥରେ ରଖିଲେ ଜାଣିବେ।
0: ଆଚ୍ଛା ହଉ ଠିକ ଅଛି, ନିଶ୍ଚୟ ଆସିବି ଖାଇବା ପାଇଁ। ବହୁତ ବହୁତ ଧନ୍ୟବାଦ ଆପଣ ଫୋନ କଲେ ଆଉ ସେୟାର କଲେ, ରହିଲି ନମସ୍କାର।
1: ନମସ୍କାର ମ୍ୟାମ।
0: ଶ୍ରୋତା ବନ୍ଧୁ, ଆପଣଙ୍କ ମନର କଥା ଯେତେବେଳେ ଆପଣ ସେୟାର କରୁଛନ୍ତି ନା, ଆପଣ ବି ସେତିକି ଖୁସି ହେଇଯାଉଛନ୍ତି, ମୁଁ ବି ଖୁସି ହେଇଯାଉଛି, କାହିଁକି ନା ପରସ୍ପର ସହିତ ଦିଲ କନେକ୍ସନ୍ ତ ଏଇଠି ହେଇଛି ନା, ଆଉ ଯେତେବେଳେ ଆମେ ପରସ୍ପର ସହିତ ଏତେ ଦିନ ପରେ କଥା ହଉନା ସେତେବେଳେ ବହୁତ ମଜା ଆସିଯାଏ। ଆଉ ଗୋଟେ କଲ୍ ବି ଆସିଯାଇଛି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ?
2: ଗୁଡ୍ ମର୍ଣ୍ଣିଂ, ମୁଁ ଆଲୋକ ଚନ୍ଦ୍ର ଜେନା, ଜାଣିଲେ କଟକରୁ କହୁଥିଲି।
0: ଆଚ୍ଛା, କେମିତି ଅଛନ୍ତି?
2: ପୁରା ଫିଟ୍ ଆଣ୍ଡ ଫାଇନ୍।
0: ଆଉ ବର୍ଷା ହଉଛି ଆପଣଙ୍କ ଆଡେ?
2: ହଁ ବର୍ଷା ହଉଛି।
0: ଆଚ୍ଛା, କଣ କେମିତି ଏନ୍ଜୟ କରନ୍ତି ବର୍ଷା ହେଲେ?
2: ବର୍ଷା ହେଲେ ଚାହାର ପରିମାଣ ଟିକେ ବଢିଯାଏ।
0: ଆଚ୍ଛା, କେତେ କପ୍ ହେଇସାରିଲାଣି ସକାଳୁ?
2: ନାଇଁ ବେପମ ପିଇନି।
0: ଆଚ୍ଛା, ଏତେ ଡେରି ହେଲାଣି କାଇଁ ଚାହା ପିଆ ହେଇନି? ବର୍ଷା ହେଲେ ସ୍ପେଶାଲି ଲାଲି ଚା ପିଇବାକୁ ଇଚ୍ଛା ହୁଏ ନା, ଏଇଟା ମୁଁ ବି ଫିଲ୍ କରୁଛି, ମୁଁ ତ ଦି ତିନି କପ୍ ପିଇ ସାରିଲିଣି ସକାଳୁ।
2: କ୍ଷୀର ଧୁଆଇନି ନା?
0: ଆଚ୍ଛା, ଗାଈ ଅଛି ଆପଣଙ୍କ ଘରେ?
2: ଆଜ୍ଞା, ଚାରିଟା ଗାଈ।
0: ଆଚ୍ଛା, ଗାଈ ମାନେ ନିଜ ଘରେ କ୍ଷୀର ଧୁଆ ହଉଛି, ସେଇ କ୍ଷୀରରେ ଚା ହଉଛି? ବା
2: ଆଜ୍ଞା,
0: ମାନେ ଚା ର ଟେଷ୍ଟ ଟା କଣ ହେଇଥିବ ମୁଁ ସେଟା ଏବେ ଇମାଜିନ କରୁଛି ଏଠି ବସିକି। ଆଉ ବର୍ଷା ହେଲେ କଣ କେମିତି ଏନ୍ଜୟ କରନ୍ତି?
2: ବର୍ଷା ହେଲେ ଆମର ବିଲରେ କଙ୍କଡା ବାହାରନ୍ତି,
0: ବିଲରେ
2: କଙ୍କଡା ମାଟି ତଳୁ ଭୁରି ଭୁରି କରି ଗାତ କରିଥାନ୍ତି, ସେ ଗାତରେ ହାତ ପୁରେଇକି କଙ୍କଡା ଧରିକି ଆଣିକି ତରକାରୀ କରି ଖିଆ ହୁଏ।
0: ଆଚ୍ଛା, ଇଏ ତାହେଲେ ବର୍ଷାର ମଜା ଆପଣଙ୍କ ପାଇଁ ନା?
2: ମୁଣ୍ଡରେ ଗୋଟେ ପଲିଥିନ ବସିବ, ଆଉ ପାଣି ଥଣ୍ଡା ହବା ପାଇଁ ପଲିଥିନ ଗୋଟେ ମୁଣ୍ଡରେ ପୁରେଇ ଦେଇ ତାପରେ କଙ୍କଡା ଧରିବାକୁ ଯିବି, ବନିଶୀରେ ମାଛ ଧରା ହବ।
0: କେବେ କଙ୍କଡାରୁ କାମୁଡା ଖାଇନାହାନ୍ତି?
2: ନାଇଁ ଟେକ୍ନିକି ମୁଁ ଜାଣିଛି, ଜଷ୍ଟ ହାତ ପଶିବ, ଆଗ କଙ୍କଡା ଦେହ ହାତ ଟଚ୍, କଙ୍କଡା ହାତ କାମୁଡିବ, ମୁଁ ତମେ ପଞ୍ଜା କରି ଧରି ପକେଇବି।
0: ଆଚ୍ଛା, ଟେକ୍ନିକ ବି ଜାଣିଛନ୍ତି ନା?
2: ପଞ୍ଜା କରି ଧରି ପକେଇ ତାକୁ ନେଇ ଆସିବି, କଙ୍କଡା ମାନ ଝୋଳଟା ଆପଣ ବତୁଛି, ଆପଣ ଟେଷ୍ଟ କରିବେ, ଦେଖିବେ ମସ୍ତ ଲାଗିବ।
0: କଙ୍କଡା ମୁଁ ଆଗରୁ ଟେଷ୍ଟ କରିଛି, ଜାଣିଛୁ ବହୁତ ଟେଷ୍ଟି ଲାଗେ। ହଉ ତାହେଲେ
2: ଟିକେ କହିଦଉଛି, ମାନେ ଆପଣ କଙ୍କଡା ଝୋଳ ନୁହଁ, ମୁଁ କଙ୍କଡା ମାନେ ରସରେ ଝୋଳ ହବ।
0: ଆଚ୍ଛା,
2: କଙ୍କଡା କଣ କରିବି, ଗୋଟେ ମଶାରୀରେ ପୁରେଇ ଦେବି, 10-12 କଙ୍କଡା ଛେଚି ଦେଇକି ରସ ବାହାର କରିଦେବେ, ଯେମିତି ମଟନ ତରକାରୀ କରନ୍ତି ସେମିତି ଆଳୁ ପକେଇ ମଟନ ତରକାରୀ ଭଳିଆ କରିଦେବେ।
0: ଆଚ୍ଛା, ଏମିତି ତାହେଲେ ଟେକ୍ନିକ ଅଛି। ହଉ, ଥ୍ୟାଙ୍କ ୟୁ ସୋ ମଚ୍, ସକାଳୁ ସକାଳୁ ଆପଣ କଲ୍ କଲେ, ଏତେ ବଢିଆ ବଢିଆ କଥା ସେୟାର କଲେ, ରହିଲି ନମସ୍କାର।
2: ନମସ୍କାର ମ୍ୟାଡମ, ଧନ୍ୟବାଦ।
0: ବଢିଆ ବଢିଆ କଥା କହୁଛନ୍ତି ଆପଣ ମାନେ, ଆଉ ଆପଣଙ୍କ କଥା ଶୁଣିକି ସତରେ ମାନେ ମୁଁ ଆଖି ଆଗରେ ନାଚି ଯାଉଛି, ସେସବୁ ଦୃଶ୍ୟ ଯାହା ଯାହା ଆପଣ ବର୍ଣ୍ଣନା କରୁଛନ୍ତି, କେତେ ସୁନ୍ଦର ସେ ବର୍ଷା ଦିନ, କେତେ ସୁନ୍ଦର ସେ ଇମାଜିନେସନ ଯୋଉଟା ଆପଣ ସେୟାର କରୁଛନ୍ତି ମୋ ସହିତ। ଦେଖିବା ବର୍ତ୍ତମାନ ଆଉ କିଏ ଅଛନ୍ତି ମୋର ବନ୍ଧୁ ଫୋନ ଲାଇନରେ। ହ୍ୟାଲୋ,
3: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
3: ଅନ୍ତର୍ଜାତୀୟ ରେଡିଓ ସେଟା ତଥା ଭାରତରେ ରେଡିଓ ଲଭର ଭାବେ ପରିଚିତ, ଆପଣଙ୍କ ଜଣେ ବଡ ଫ୍ୟାନ ମଧ୍ୟ ମୁଁ, ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା ଜିଲ୍ଲା, ଗଞ୍ଜାମରୁ।
0: ଆଚ୍ଛା, ଆପଣଙ୍କ କଣ କେମିତି ବର୍ଷକୁ ଏନ୍ଜୟ କରନ୍ତି?
3: ବର୍ଷା ତ ହେଲେ ମୁଁ ଖୁସି ଲାଗେ, ମୁଁ ସାର୍ଟ ଗଞ୍ଜି କାଢିଦେଇକି ବର୍ଷାରେ ଭିଜେ, ଆଉ ବହୁତ ମଜା ଲାଗେ, ଥଣ୍ଡା ଦେହ ଲାଗେ, ଆରାମ ଲାଗେ।
0: ଆଚ୍ଛା, ଆଜି ବର୍ଷାରେ ଓଦା ହେଲାଣି ଆପଣଙ୍କ ଆଡେ ବର୍ଷା ହଉଛି?
3: ଆଜ୍ଞା ଆଜ୍ଞା, ବର୍ଷା ହଉଛି, ମୁଁ ଯାଏ ଦୋକାନକୁ ସଉଦା ଆଣିବା ପାଇଁ, ଖୁସି ଲାଗେ।
0: ଆଚ୍ଛା, ଠିକ ଅଛି, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ, ରହିଲି ନମସ୍କାର।
3: ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ କୋୟଲ ଅଛି ଆପଣମାନଙ୍କ ସାଥିରେ ବେଲ୍ ଶ୍ରୋତା ବନ୍ଧୁ ଆଜି ବର୍ଷା ପାଗର ଏଇ ଭିଜା ଭିଜା ସକାଳରେ ଆମେ କଥା ହଉଛେ କି କେମିତି ଆପଣମାନେ ଏଞ୍ଜୟ କରନ୍ତି ଯେତେବେଳେ ବର୍ଷା ହୁଏ ବର୍ଷାକୁ ତ ଆଜିର ପରବର୍ତ୍ତୀ କଲ୍ଟି ବି ଆସିଯାଇଛି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ ହ୍ୟାଲୋ ନମସ୍କାର କେମିତି ଅଛନ୍ତି
1: ବହୁତ ବଢିଆ ଫିଟ୍ ଆଣ୍ଡ ଫାଇନ୍
0: ପୁରା ଠିକ ହେଇଗଲେ
1: ସେମିତି ମାନେ ଉପରେ ସୁସ୍ଥ ଭିତରେ ଅସୁସ୍ଥ
0: ଆଚ୍ଛା ତାହେଲେ ଜଲ୍ଦି ଜଲ୍ଦି ସୁସ୍ଥ ହେଇଯାଆନ୍ତୁ ଏବେ କାମକୁ ଗଲେଣି ତାହେଲେ
1: ଆଜ୍ଞା
0: କଣ କେମିତି ବର୍ଷାରେ ଗଲେ ବର୍ଷାକୁ କେମିତି ଏଞ୍ଜୟ କରନ୍ତି କୁହନ୍ତୁ
1: ଆଜି ତ ବର୍ଷାରେ ଭିଜିକି ପୁରା ଆସିଲି ଆଉ
0: କାହିଁକି
1: ବର୍ଷା ଆରମ୍ଭ ହେଲା ଠିକ 5:30 ବର୍ଷା ଆରମ୍ଭ ହେଲା ଏପର୍ଯ୍ୟନ୍ତ ଚାଲିଛି
0: ତାହେଲେ ରେନକୋଟ ଘରିକା କିଛି ପିନ୍ଧି ନଥିଲେ ହାଲକା ଫୁଲକା ଓଦା ହେଲେ ବି ହେଇଯାନ୍ତି ନା କଣ ଆଉ ବର୍ଷା ହେଲେ କେମିତି ଏଞ୍ଜୟ କରନ୍ତି କୁହନ୍ତୁ
1: ପ୍ରୋଗ୍ରାମ ତ ଶୁଣୁଛୁ ଆପଣଙ୍କର ବହୁତ ବଢିଆ ଲାଗୁଛି
0: ବହୁତ ଧନ୍ୟବାଦ
1: ଭିଜିବାକୁ ଭଲ ଲାଗେ
0: କିନ୍ତୁ
1: ବେଶୀ ଭିଜିବାଟା ଅସୁବିଧା ମୋ ପାଇଁ
0: ନିହାତି ଥଣ୍ଡା ଫଣ୍ଡା ଧରିଦବ ଦେହ ଖରାପ ହବ
1: ମାନେ ଜୋରେ ବର୍ଷା ହଉଛି ଓଦା ହେଇଗଲେ ସେ ଗୋଟେ ଅଲଗା କଥା କିନ୍ତୁ ଏଇ ଯୋଉ ଜିପ୍ ଜିପ୍ ବର୍ଷାଟା କଣ୍ଟିନ୍ୟୁ ହେଇକି ଯୋଉଟା ଭିଜିବ

0: ଦେହ ପ୍ରତି କ୍ଷତି
1: ନିହାତି ନିହାତି। ତ କଣ ଆପଣ କେମିତି ଏନ୍ଜୟ କରନ୍ତି ବର୍ଷା ହେଲେ, ଭଲ ଲାଗେ ଆପଣଙ୍କୁ ବର୍ଷା ହେଲେ ନା ଛିଡ଼ଛିଡ଼ା ଲାଗେ?
0: ନାଇଁ ନାଇଁ ବର୍ଷା ହେଲେ ମତେ ଭଲ ଲାଗେ, ଆଉ ସେତେବେଳେ ଯାହା ଭଲ ଲାଗୁଥିଲା ଏବେ ତ ଆଉ ବର୍ଷା ସେତେ ଭଲ ଲାଗେ କଣ। ଏଇ ଯୋଉ ମାନେ ସେମିତି ଫେରିଲା ବେଳକୁ ଯଦି ବର୍ଷା ହଉଛି ଆଉ ତାହେଲେ ଅଲଗା କଥା, ସେ
1: ଘରକୁ ଓଦା ହେଇକି ଗଲେ ବି ଚଳିବ।
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ବାକି ତାକୁ ଛାଡିକି ଆଉ କଣ
0: ଅନୁରୋଧ ଗୋଟେ ରହିଲା, ଗୋଟେ ଗୀତ ଦେଇଦେବେ ମା ତୁମି ଜଗତର ସା ବର୍ଷା।
1: ହଁ ବୁଝିଲି ଯେ, ହେଲେ ବର୍ଷା ହେଲେ ଆଉ କଣ କରିବାକୁ ଭଲ ଲାଗେ, ଖାଲି ଓଦା ହବାକୁ ନା ଆଉ କିଛି ବି ଭଲ ଲାଗେ?
0: ନାଇଁ ନାଇଁ ସେତେବେଳେ ଆମେ ଫୁଟବଲ ଖେଳୁଥିଲୁ, ଭଲ ଲାଗେ ବର୍ଷା ଭିଜା ଫୁଟବଲ ଖେଳ ବହୁତ ମଜା ଲାଗେ।
1: ତାହେଲେ ତାକୁ ବି ଏନ୍ଜୟ କରିଛନ୍ତି, ହଉ ବହୁତ ବହୁତ ଧନ୍ୟବାଦ।
0: ଫେରିଲାକୁ ସେ ସାର୍ଟ ଗଞ୍ଜି ଚିରିଯିବ ଆଉ ଘରେ ଆସିକି ମାନେ ଉତ୍ତମ ମଧ୍ୟ ବାଜିବ।
1: ଆଚ୍ଛା ଓକେ, ବହୁତ ହି ବଢିଆ କଥା, ବଢିଆ ବଢିଆ ସ୍ମୃତି ସେୟାର କଲେ, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ, ରହିଲି ନମସ୍କାର। ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରନ୍ତୁ 06712303153 ନମ୍ବରରେ ଆଉ ମୋ ସହିତ ସେୟାର କରନ୍ତୁ ବର୍ଷା ହେଲେ ବର୍ଷାକୁ କେମିତି ଏନ୍ଜୟ କରନ୍ତି ଆପଣ। ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ
2: ନମସ୍କାର, ବର୍ଷା ଭିଜା ସକାଳ ଶୁଭ ସକାଳ। ଆଜ୍ଞା
1: ଶୁଭ ସକାଳ, କିଏ କହୁଥିଲେ?
2: ବର୍ଷାରେ ଭିଜିବା ପାଇଁ ତ
1: ଆପଣଙ୍କ ନାଁଟା ଆଗ କୁହନ୍ତୁ।
2: ମୋ ନାଁ ପ୍ରଶାନ୍ତ ରାଜହଂସ, କଟକରୁ କହୁଥିଲି।
1: ଆଚ୍ଛା କାମକୁ ଆସିଗଲେଣି?
2: ହଁ ମ୍ୟାମ୍, ବାଟରେ ତ ଯାଉଛି ଆଉ ସେ ହାଲକା ହାଲକା ବର୍ଷାରେ ଭିଜିକି ଛତା ଥାଇକି ବି ଯାଇ ମାରି ହେଉନି।
1: ଆଚ୍ଛା ତାହେଲେ ବର୍ଷାରେ ଓଦା ହେଇ ଯାଉଛନ୍ତି, ତା ଭିତରେ ବି କଲ୍ କରିଦେଇଛନ୍ତି, ରେଡିଓ ଶୁଣି ଶୁଣି ଯାଉଥିଲେ ବୋଧେ,
2: ବାସ୍ତବତାକୁ ମାନେ ଖୋଜିବାକୁ ଚେଷ୍ଟା କରୁଛି।
1: ଆଚ୍ଛା ରେଡିଓ ଶୁଣି ଶୁଣି ଯାଉଥିଲେ ବୋଧେ?
2: ଆଜ୍ଞା ଆଜ୍ଞା ମ୍ୟାମ୍, ରେଡିଓ ତ ଯିବ ନା।
1: କଣ କେମିତି ବର୍ଷାକୁ ଆପଣ ଏନ୍ଜୟ କରନ୍ତି, ବର୍ଷା ହେଲେ କଣ କରନ୍ତି?
2: ମ୍ୟାମ୍ ସିଏ ତ ବହୁତ ସୁନ୍ଦର କଥା, କିଛି ପରିସ୍ଥିତିରେ ନେଇକି ବର୍ଷାରେ ଭିଜନ୍ତି ଆଉ କିଛି ଖୁସି ଆନନ୍ଦରେ ଭିଜନ୍ତି। ଯୋଉମାନେ ପରିସ୍ଥିତିରେ ଭିଜନ୍ତି ସେମାନେ ପରିଶ୍ରମ ସହିତ ଜଡିତ ରହନ୍ତି।
1: ଆପଣ ଆପଣଙ୍କ କଥା କୁହନ୍ତୁ, ଆପଣଙ୍କୁ କଣ ଭଲ ଲାଗେ କରିବାକୁ?
2: ମ୍ୟାମ୍ ବର୍ଷାରେ ଭିଜି ଭିଜି ପରିଶ୍ରମ ବହୁତ ଆନନ୍ଦ, ଯାହାଦ୍ୱାରା ଇମ୍ୟୁନିଟି ବହୁତ ଷ୍ଟ୍ରଙ୍ଗ ହୁଏ
1: ଏବଂ ବର୍ଷା ହେଲା ମାନେ ଓଦା ହୁଅନ୍ତି। ବର୍ଷା ହେଲା ମାନେ ଆପଣ ଓଦା ହୁଅନ୍ତି ତାହେଲେ?
2: ହଁ ଓଦା ହେବାକୁ ବହୁତ ଭଲ ଲାଗେ।
1: ଆଚ୍ଛା ଆଉ କଣ କରିବାକୁ ଭଲ ଲାଗେ ବର୍ଷାରେ?
2: ସବୁ କାମ ଆଜ୍ଞା ସମୟରେ କରିବା ପାଇଁ ମତେ ଟିକେ ଖୁସି ଲାଗେ, ଆଉ ଯୋଉଟା ଡେରି ହେଇଯିବ ଟିକେ ମାନେ ଚିଡ଼ଚିଡ଼ାପନ ମନରେ ଅଟୋମେଟିକ ଆସିଯିବ।
1: ହଉ ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ ଆପଣଙ୍କର ସ୍ମୃତି, ଆପଣ କଣ କରନ୍ତି, ଆପଣଙ୍କୁ ବର୍ଷା କେତେ ଭଲ ଲାଗେ, ରହିଲି ନମସ୍କାର। ଏମିତି ହିଁ ଆପଣଙ୍କ ମନ କଥା ମଧ୍ୟ ଆପଣ ସେୟାର କରିପାରିବେ, ନମ୍ବରଟି ଆଉ ଥରେ କହିଦେଉଛି 06712303153। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ
1: ହ୍ୟାଲୋ
3: ନମସ୍କାର
1: ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ? ପାଗଟା ଭଲ ଅଛି ନା କଣ?
3: ଆଜ୍ଞା
1: କଣ କେମିତି ବର୍ଷାକୁ ଏନ୍ଜୟ କରନ୍ତି କହିଲେ, କଣ କରନ୍ତି ଆପଣ? ସିଲେଇ ଦୋକାନ ଅଛି ଆପଣଙ୍କର, ଟେଲରିଂ
3: ଦୋକାନ?
1: ଆଚ୍ଛା ବଢିଆ କଥା, ତ ଜେନ୍ସ ମାନଙ୍କର କପଡା ସିଲେଇ କରନ୍ତି ନା ଲେଡିଜ ମାନଙ୍କର? କୋଉଠୁ କହୁଛନ୍ତି କହିଲେ? ପଦା ଗାଁ କୋଉଠି ଅଛି?
3: ଚୌଦ୍ୱାର ଠୁ ଟିକେ ଭିତରକୁ 10 କିଲୋମିଟର ଭିତରକୁ। ଆଉ
1: ବର୍ଷା ବର୍ଷା ହଉଛି ସିଆଡେ?
3: ବର୍ଷା ଆଜ୍ଞା ସକାଳୁ ଅଳ୍ପ ଅଳ୍ପ ଝିପ ଝିପ ହଉଛି ଆଉ।
1: ଆଚ୍ଛା କଣ କେମିତି ଏନ୍ଜୟ କରନ୍ତି ବର୍ଷା ହେଲେ?
3: ବର୍ଷା ହେଲେ ଟିକେ ଭଲ ଲାଗେ ଏମିତି ସକାଳୁ ଆଉ, ଯୋଉ ଝିପି ବର୍ଷାଟା ଆଉ।
1: ମାନେ ଦୋକାନ ଭିତରେ ବସିକି ଆପଣ କାମ କରୁଥିବେ, ବାହାରକୁ ଟିକେ ଅନଉଥିବେ?
3: ମୁଁ ମୋର କାମ କରୁଛି ଆଉ, ସବୁବେଳେ ବାଜୁଛି ପ୍ରାୟ।
1: ଏବେ କାମରେ ପହଞ୍ଚିଗଲେଣି ଆପଣ?
3: ନାଇଁ ନାଇଁ ଘର ପାଖରେ ଦୋକାନ, ମାନେ ମୁଁ ଆଗରୁ ଚୌଦ୍ୱାର ଯାଉଥିଲି, ଥାନା ପାଖରେ ଦୋକାନଟା ଥିଲା, ସେଟା ରୋଡ ଚଉଡ଼ା ହେଲା ଯୋଉ ଭାଙ୍ଗିଗଲା, ତାପରେ ମୁଁ ଘର ପାଖରେ ଦୋକାନ କରିଛି, 10 ବର୍ଷ ହେଇଗଲାଣି, ଏଠି ଚାଲିଛି ଆଉ।
1: ଆଚ୍ଛା, ତାହେଲେ ବେଶୀ ଦୂରକୁ ଯିବାକୁ ପଡୁନି, ମାନେ ଘରେ ଘରେ ହିଁ ଦୋକାନ କରୁଛନ୍ତି?
3: ଘରେ, ଗାଁ ଭିତରେ ଦୋକାନ ଆଉ।
1: ବଢିଆ, ଆଉ ଭଲ ଏଞ୍ଜୟ କରୁଥିବେ ତାହେଲେ, ସକାଳୁ ସକାଳୁ ଚା ପା ପିଇକି କାମ କରୁଥିବେ, ଇଆଡେ ବର୍ଷାକୁ ଏଞ୍ଜୟ କରୁଥିବେ, ବହୁତ ବଢିଆ କଥା।

0: ଫର୍ଷ୍ଟ ଟାଇମ୍ କଲ୍ କରିଛନ୍ତି ଯେ ତୁ ଆପଣଙ୍କ ଘରେ କିଏ ସବୁ ଅଛନ୍ତି କହିଲେ?
1: ଘରେ ମୋର ପୁଅ ଝିଅ ଦିଟା, ଝିଅ ବାହାଘର କରିଦେଇଛି ଢେଙ୍କାନାଳରେ ଏବେ।
0: ଝିଅ ବାହାଘର କରିସାରିଲେଣି? ବାବା, ଆଚ୍ଛା। ଆଉ ପୁଅ?
1: ଆଉ ପୁଅ ଏଇ ଯୋଉ ଆଲୁମିନିୟମ କାମ କରୁଛି, ମୋର ଏଇ ଯୋଉ ପାଖ ଗାଁ ଟିକେ ଆଗ୍ରାହଟ ଚୌଦ୍ୱାର ପାଖାପାଖିରେ ଗୋଟେ ଦୋକାନ କରିଛି ଆଉ।
0: ଆଚ୍ଛା ଆଚ୍ଛା, ବହୁତ ହି ବଢିଆ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି। କେବେ ବି ମତେ କଲ୍ କରିନଥିଲେ, ମଝିରେ ମଝିରେ କଲ୍ କରୁଥିବେ ହେଲା।
1: ଆଜ୍ଞା
0: ରହିଲି, ନମସ୍କାର। ଆଜ୍ଞା
1: ଆଜ୍ଞା, ଗୋଟେ ଗୀତ ଦେଇଦେବେ?
0: ଗୀତ ଆମେ 10ଟା ବେଳେ ଶୁଣିବା, ଆପଣ ମେସେଜ କରିଦେବେ, ମୁଁ ଆପଣଙ୍କ ଗୀତ ଶୁଣେଇଦେବି। ଆଜ୍ଞା ରହିଲି, ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତା ବନ୍ଧୁ, ଆଜି ଡାଇଲ୍ ଇନ୍ ଲାଇଭ୍ରେ ଆମେ କଥା ହେଉଛି କେମିତି ବର୍ଷାକୁ ଆପଣ ଏନ୍ଜୟ କରନ୍ତି ଦେଖିବା। ଆଉ କିଏ ଅଛନ୍ତି ମୋର ବନ୍ଧୁ ବର୍ତ୍ତମାନ ଫୋନ୍ ଲାଇନ୍ରେ? ହ୍ୟାଲୋ
1: ହ୍ୟାଲୋ କରିମା, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ଜଣେ ଆପଣଙ୍କ ରେନ୍ବୋର ସାଥୀ ରମେଶ ଚନ୍ଦ୍ର ସାହୁ ହକୁମା ଭାପୁର ଢେଙ୍କାନାଳ କହୁଥିଲି।
0: କେମିତି ଅଛନ୍ତି?
1: ହଁ, ଟିକେ ଦେହ ଟିକେ ଭଲ ନାହିଁ, ଦୁଇ ଦିନ ହେଲା ଟିକେ ଆମେ ଦୋକାନରେ ବସି ବସି ଟିକେ କେତେଦିନ ଖରାରେ ଆସିଲି, ଥରେ ମାର୍କେଟରୁ ଆସିକି ଟିକେ ସାଙ୍ଗେ ସାଙ୍ଗେ ଗାଧେଇଦେଲି ଯେ ଟିକେ ଖାସ ହେଇକି ଥଣ୍ଡା ହେଇକି ଦୁଇ ଦିନ ହେଲା ହଉଛି, ଆଉ ଟିକେ ବି ଭଲ ହେଲାନି, ଟିକେ ମେଡିସିନ ଖାଇଦେଲା ଭଲ ହେଇଗଲାନି ଟିକେ।
0: ଆଚ୍ଛା, ଆଜି ବି ଦୋକାନ ଯାଇଛନ୍ତି?
1: ନା, ଦୋକାନ ମୋର ତ ଘରେ ଆଉ।
0: ଘରେ ହିଁ ଅଛନ୍ତି? ଆଚ୍ଛା, ବଢିଆ କଥା। ଦେହ ଯେହେତୁ ଠିକ ନାହିଁ, ବର୍ଷାରେ ଓଦା ହବା କଥା ଚିନ୍ତା କରିବେନି, ଆଉ କଣ ଭଲ ଲାଗେ ବର୍ଷାରେ କରିବାକୁ କୁହନ୍ତୁ।
1: ଦେଖନ୍ତୁ ମ୍ୟାଡମ, ବର୍ଷା ତ ମତେ ଭଲ ଲାଗେ, କାରଣ ମୁଁ ଗରମ ଜଣେ ବିଲକୁଲ ସମାଳି ପାରେନି। ଗରମଟା ଏମିତି ହୁଏ ଯେ ମୁଁ ଗାଧେଇ ମାନେ ପାଞ୍ଚ ଥର ଗାଧେଇବି, ଯେତେ ଥର ଦୋକାନ ବଙ୍କରେ ଗାଧେଇବି, ରାତିରେ ଗାଧେଇବି, ଏତେ ଗରମ ମୁଁ ସମାଳି ପାରେନି, ବିଲକୁଲ ଗରମ ସମାଳି ପାରେନି। ଫ୍ୟାନ୍ ଲାଗିଥିବ ଦୋକାନରେ, ମାନେ ଏବେ ବି ଗରମ ଲାଗୁଛି ଦୋକାନରେ, ଫ୍ୟାନ୍ ଲାଗିଛି, କିନ୍ତୁ ବର୍ଷାରେ କଣ ଏନ୍ଜୟ କରିବି ମ୍ୟାଡମ୍? ମୁଁ ଧରିଦେଉଛି ଦୋକାନରେ, କିନ୍ତୁ ବର୍ଷା ଯେତେ ଛୋଟବେଳେ କିନ୍ତୁ ବହୁତ ଏନ୍ଜୟ କରୁଥିଲି।
0: ଏବେ
1: ହଁ, ଛୋଟବେଳେ ବହୁତ ମାନେ ବର୍ଷାରେ ଗାଧାଗୁଧି କରୁଥିଲୁ, ବର୍ଷା ହେଲେ ଭିଜୁଥିଲୁ, ଏଇ ଯେ ସ୍କୁଲ ଟାଇମ୍ରେ ଗଲେ ବି ଭିଜାଭିଜି କରିକି ଆସୁଥିଲୁ, ଏସବୁ ସ୍ମୃତି ଛୋଟବେଳର କଥା ଟିକେ ମନେ ପକେଇଛନ୍ତି ଆପଣ? ଆଉ ଏମିତି ତ ଖାଇବା ଜିନିଷ, ଚଟାପଟ ଜିନିଷ ଟିକେ ଭଲ ଲାଗେ, ଏ ପାମ୍ପଡ ମତେ ଭଲ ଲାଗେ, ପାମ୍ପଡ଼ ନହେଲେ ଏଇ ଯୋଉ ପକୋଡ଼ି ଏସବୁ ଜିନିଷ ଟିକେ ମତେ ଭଲ ଲାଗେ, ଖାଇବାକୁ ଟିକେ ଭଲ ଲାଗେ। ଆଉ ଆଜି ସକାଳେ ଟିକେ ଭଲ ଲାଗିଲା ଯେ ତାହା ସହିତ ମୁଢି ମକା ଚିପ୍ସ ଆଉ ସେଉ ଫୁ ଖାଇକି ଟିକେ ଟିକେ ଭଲ ଲାଗିଲାଣି, ଦେହଟା ଟିକେ ମେଡିସିନ ଖାଇଦେଲା ଭଲ ଲାଗିଲାନି ଟିକେ।
0: ଆଚ୍ଛା ହଉ, ତାହେଲେ ରେଷ୍ଟ କରନ୍ତୁ, ଜଲ୍ଦି ସୁସ୍ଥ ହେଇଯାଆନ୍ତୁ, ନେକ୍ସଟ ଟାଇମ୍ କଲ୍ କଲା ବେଳକୁ ଯେମିତି ସୁସ୍ଥ ହେଇଯାଇଥିବେ।
1: ମ୍ୟାଡମ୍, ଆପଣଙ୍କ ଆଶୀର୍ବାଦ, ଠିକ ଅଛି, ରଖୁଛି ମ୍ୟାଡମ୍।
0: ଆଜ୍ଞା, ନମସ୍କାର, ରହିଲି। ଶ୍ରୋତା ବନ୍ଧୁଙ୍କୁ ଜଲ୍ଦି ଜଲ୍ଦି କଲ୍ କରନ୍ତୁ ଆଉ ସେୟାର କରନ୍ତୁ ଆପଣଙ୍କର ବର୍ଷା ଭିଜା ସ୍ମୃତି, ମାନେ ବର୍ଷା ହେଲେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ
2: ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ଡଲି ମ୍ୟାଡାମ ନମସ୍କାର, କେମିତି ଅଛନ୍ତି?
2: ମୁଁ ଫାଷ୍ଟ କ୍ଲାସ ଅଛି ଆପଣଙ୍କ ଭଳିଆ, ଆପଣ ତ ଫାଷ୍ଟ କ୍ଲାସ ଅଛନ୍ତି, ବଢିଆ ବଢିଆ ଗୀତ ଦଉଛନ୍ତି, ଜିପି ଜିପି ବର୍ଷାରେ ରୁମ୍ରେ ବସିଛନ୍ତି, ଶ୍ରୋତାମାନେ କାହାଙ୍କର କଥା ହଉଛନ୍ତି, ଆହୁରି ବଢିଆ ଫାଷ୍ଟ କ୍ଲାସ ଥିବେ ଆଉ।
0: ମୁଁ ତ ବହୁତ ବଢିଆ ଅଛି, ଆପଣ ମାନଙ୍କ ସାଙ୍ଗରେ କଥା ହେଇକି ତ ମତେ ବହୁତ ମଜା ଲାଗୁଛି। ଆଚ୍ଛା, ଆପଣ ବର୍ଷା ହେଲେ କଣ କଣ କରନ୍ତି କହିଲେ, କଣ କରିବାକୁ ଭଲ ଲାଗେ ଆପଣଙ୍କୁ?
2: ମ୍ୟାଡାମ ବର୍ଷା ହେଲେ ଟିକେ ଚା ବିସ୍କୁଟ ଖାଇବାକୁ ବଢିଆ ଲାଗେ।
0: ଆଚ୍ଛା, ସକାଳୁ ଖିଆ
2: ସକାଳୁ ସକାଳୁ ବର୍ଷା ହଉଥିବ, ମେଘ ଉଠେଇଥିବ, ଟିକେ ଚା ବିସ୍କୁଟ ଆରାମ ଲାଗେ।
0: ଆଚ୍ଛା, ଆଜି ବର୍ଷା ହଉଛି କି ନାହିଁ ସିଆଡେ?
2: ଆଜ୍ଞା ବର୍ଷା ଚାଲିଛି, ଏଇଲା ଟିକେ ଛାଡିଛି, ପୁଣି ଉଠେଇ ଅଇଲାଣି।
0: ଆଚ୍ଛା, ତାହେଲେ ଚା ବିସ୍କୁଟ ଖିଆ ସରି ପଡ଼ି,
2: ଜଗନ୍ନାଥ ମହାପ୍ରଭୁ ତ ଯୋଉନାଥ ସ୍ନାନ କଲେଣି, ଆଉ ଆମକୁ ପୁରା ଗରମରୁ ତ୍ରାହି କରିଦେଇଛନ୍ତି, ଭଗବାନଙ୍କର ଏତେ ଆଶୀର୍ବାଦ ଅଛି ଆମ ଓଡିଶା ଉପରେ, ଓଡିଶାରେ ସେଇଦିନ ଠୁ ବର୍ଷା ଗରମ ନାହିଁ ଆଉ।
0: ଆଚ୍ଛା, ନାଇଁ ଆଜି ସକାଳୁ ସକାଳୁ ଚା ବିସ୍କିଟ ଖିଆଲାଣି କି ନାହିଁ କହିଲେ?
2: ଆଜ୍ଞା ଆଜ୍ଞା ମ୍ୟାଡାମ, ମୁଁ ସବୁଦିନ ସକାଳୁ ଉଠେ ଚା କପେ ବ୍ରଶ କରିସାରି ଚା କପେ ବିସ୍କୁଟ ଟିକେ ଖାଏ।
0: ଆଚ୍ଛା ହଉ ହଉ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।
2: ନମସ୍କାର
0: ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରନ୍ତୁ, ଆଉ ବାସ୍ କିଛି ସମୟ ଅଛି, କିଛି ସମୟ ଭିତରେ ଆପଣଙ୍କ ମନର କଥା ମୋ ସହିତ ସେୟାର କରିଦିଅନ୍ତୁ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ
3: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
3: ମ୍ୟାଡାମ ମୁଁ ଉପମନ୍ୟୁ ନାୟକ କହୁଥିଲି।
0: କିଏ କହୁଥିଲେ?
3: ଉପମନ୍ୟୁ ନାୟକ।
0: ବାଃ, ବଢିଆ ନାଁଟି ଆପଣଙ୍କର, ଫାର୍ଷ୍ଟ ଟାଇମ୍ ମତେ କଲ୍ କରିଛନ୍ତି ବୋଧେ। କୋଉଠୁ କଲ୍ କରିଛନ୍ତି?
3: ମ୍ୟାଡାମ ଭୁବନେଶ୍ୱର।
0: କଣ କରନ୍ତି ଆପଣ?
3: ଜବ୍ କରେ ବ୍ୟାଙ୍କରେ।
0: ବ୍ୟାଙ୍କରେ? କୋଉ ବ୍ୟାଙ୍କରେ ଜଲ୍ଦି କୁହନ୍ତୁ, ମୋର କିଛି ବି କାମ ପଡିଲେ ଯାଇକି ପହଞ୍ଚି ଯିବି ଆପଣଙ୍କ ପାଖରେ। ଆଚ୍ଛା, ତ କଣ କଣ କେମିତି ଭଲ ଲାଗେ, ଆପଣ ଅଫିସ ଯାଉଛନ୍ତି କି ଏବେ? ଆଚ୍ଛା, ତାହେଲେ ରେଡିଓ ଶୁଣୁଛନ୍ତି କାର୍ରେ, ଆଉ ଡ୍ରାଇଭିଂ କଲାବେଳକୁ କଲ୍ ବି ଲଗେଇ ଦେଇଛନ୍ତି। ଆପଣ କଥା ହଉଛନ୍ତି, ବଢିଆ କଥା, ତ କୁହନ୍ତୁ କଣ ଭଲ ଲାଗେ ଆପଣଙ୍କୁ ବର୍ଷା ହେଲେ କଣ କରିବାକୁ ଭଲ ଲାଗେ? ଡ୍ରାଇଭ ଯୋଉମାନେ କରନ୍ତି, ମୁଁ ଭାବୁଛି ସେମାନଙ୍କୁ ଲଙ୍ଗ ଡ୍ରାଇଭରେ ଯିବାକୁ ଭଲ ଲାଗେ, ମତେ ତ ବହୁତ ଭଲ ଲାଗେ। ମୁଁ

0: ଡ୍ରାଇଭ୍ ତ କରେନି ବଟ୍ ମତେ ଲଙ୍ଗ୍ ଡ୍ରାଇଭ୍ ରେ ଯିବାକୁ ବହୁତ ଭଲ ଲାଗେ ବର୍ଷା ହେଲେ. ଆପଣଙ୍କୁ କଣ ଭଲ ଲାଗେ?
1: ଆପଣ ଯେମିତି କହିଲେ ଆମ ପୁଅ ପିଲା ଆମେ ଚେଷ୍ଟା କରୁ ଟିକେ ଗାଡି ଚଲେଇବା ପାଇଁ ବର୍ଷାରେ.
0: ଆଚ୍ଛା,
1: ଦୂର ଜାଗାକୁ ଯଦି ଯାଇ ହବ
0: କେବେ ସେମିତି କରିଛନ୍ତି? କୋଉଠିକି ଯାଇଛନ୍ତି ବର୍ଷା ଟାଇମ୍ରେ?
1: ବର୍ଷା ଟାଇମ୍ରେ ମ୍ୟାଡାମ ଏମିତି ତ ସ୍ପେଶିଆଲି କିଛି ନାହିଁ, ବଟ୍ ଅନ୍ ଦ ୱେ ଯେତେବେଳେ ଆମେ ଟ୍ରାଭେଲରେ ଯାଉ, କୌଣସି ଭିଜିଟ୍ରେ ଯାଉ, ତ ବର୍ଷା ହେଲେ ଭଲ ଲାଗେ.
0: କିନ୍ତୁ ଭୁବନେଶ୍ୱର ଟ୍ରାଫିକ୍ରେ ବର୍ଷାରେ ଗାଡି ଚଲେଇବାକୁ ବିଲକୁଲ ଭଲ ଲାଗୁନଥିବ ମୁଁ ଭାବୁଛି.
1: କେମିତି
0: ଫୋନ କରିବେ? ଆପଣ ତ ଅଫିସ ଗଲା ବେଳକୁ ହିଁ ଶୁଣୁଥିବେ, ରାଇଟ? ଗାଡି ଚଲାଉ ଚଲାଉ କେମିତି କଲ୍ କରିବେ? ମୋ ମାନେ ଗୀତ ଗାଇବା ପାଇଁ ମୋ ଭଏସ୍ ବିଲକୁଲ ତିଆରି ହେଇନି ବୁଝିଲେ. ମୁଁ ଗୀତ ଗାଇବି ଯଦି ଆପଣ ରେଡିଓ ଭିତରେ ପଶିକି ମତେ ଡିସୁମ ଡିସୁମ କରିଦେବେ. ମୁଁ ଗୀତ ବଜେଇ ଦେଉଛି, ଆପଣ ଶୁଣନ୍ତୁ, ଏନ୍ଜୟ କରନ୍ତୁ. ଆପଣ କଲ୍ କଲେ ମତେ ବହୁତ ଖୁସି ଲାଗିଲା, ଫାର୍ଷ୍ଟ ଟାଇମ୍ କଲ୍ କଲେ. ମଝିରେ ମଝିରେ କଲ୍ କରୁଥିବେ, ରହିଲି, ନମସ୍କାର. ଆଜ୍ଞା ଆଜ୍ଞା.

0: କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତେକ ଆଲାଚି ଆପଣମାନଙ୍କ ସାଥିରେ ଆଜିର ଏଇ ନୂଆ ସକାଳଟି ବହୁତ ହି ସୁନ୍ଦର ସକାଳ, ବର୍ଷା ଭିଜା ସକାଳ। ଏଇ ସକାଳରେ ଆପଣଙ୍କ ସ୍ମୃତି ବି ବର୍ଷା ପାଣିରେ ଭିଜି ଭିଜି ଆଜି ତାଜା ହେଇଯାଉଛି। ଆପଣ ନିଜ ସ୍ମୃତି ମୋ ସହିତ ବାଣ୍ଟୁଛନ୍ତି, ଆଉ ମାତ୍ର କିଛି ମୁହୂର୍ତ୍ତ ରହିଲା ଆମ ହାତରେ, ଦେଖିବା କିଏ କଲ୍ କରିଛନ୍ତି। ମୋର ବନ୍ଧୁ କିଏ ଅଛନ୍ତି ଫୋନ୍ ଲାଇନ୍ରେ? ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର। କିଏ କହୁଥିଲେ?
1: ମୁଁ କହୁଥିଲି ଆପଣଙ୍କର ବନ୍ଧୁ, ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର, ଜଗତସିଂହପୁର।
0: କେମିତି ଅଛନ୍ତି? ବର୍ଷା ବର୍ଷା ହଉଛି କି ନାହିଁ?
1: ବର୍ଷା ତ ଗାଳୁଛି ପୁରା ପାହାନ୍ତରେ ପାହାନ୍ତରେ। ମୁଁ ଦିଥର ଓଦା ହେଇକି ଗାଧେଇ ସାରିଲିଣି, ପୁଣି ଆପଣଙ୍କୁ କଲ୍ କରିଛି, ପୁଣି ବି ଓଦା ହବାର ସମ୍ଭାବନା ଅଛି।
0: କେମିତି ମତେ କଲ୍ କଲେ ଆପଣ ଓଦା ହେଇଯିବେ ବର୍ଷାରେ ନା ମୋ କଥାରେ?
1: ଆମେ ଯେହେତୁ ଚଷା ଲକ୍ଷେ ଜୀବ ପୋଷା, ବିଲରେ ତଳି ପଡିଛି, ମୁଁ ପାଣି ବୋହି ବୋହି ବେଦମ ହେଲାଣି, ଓଦା ହେଇକି ଆସି ଗାଧେଇ ସାରିକି ବର୍ତ୍ତମାନ ଚା ଜଳଖିଆ ଚାଲିଛି, ଆପଣଙ୍କୁ ଡାଏଲ କରିଛି। ଦରକାର ପଡିଲେ ପୁଣି ଓଦା ହେଇପାରେ, ବାହାରକୁ କର୍ମ ହେଇଛି, ଜୀବନ କର୍ମ ଉପରେ ରହିଲେ ଓଦା ହେବାର ସମ୍ଭାବନା ରହୁଛି।
0: ଚାଷ କରନ୍ତି ଆପଣ ନା?
1: ଚାଷ ଆମ ତ ହାତରେ 100 ଏକର ଜମିରୁ 4 ଏକର ଖଣ୍ଡ କରୁଛୁ, ଆଉ 3 ଏକର 2 ଏକର ଭାଗ ଦେଇଦେଇଛୁ, ପାରୁନୁ ଆଉ।
0: ମାନେ ଆପଣ ପାରନ୍ତୁ ନ ପାରନ୍ତୁ, ଯୋଉ ଚାଷ କରୁଛନ୍ତି ସେଟା କହିଲେ ନା ମତେ ସେଇଟା ହିଁ ଶୁଣିକି ଖୁସି ଲାଗୁଛି। କେବେ ମୁଁ ନିଶ୍ଚୟ ଯିବି ବୁଲିବାକୁ ଆପଣଙ୍କ ଗାଁ ଆଡେ, କାହିଁକି ନା
1: ଆପଣ ଶୁଣନ୍ତୁ, ଆମେ ହଉଛୁ ଚାଷୀର ପିଲା, ଯେହେତୁ ଆମର ସେଟା କୌଳିକ ବୃତ୍ତି, ଯେତେ ଏଜୁକେଟେଡ ହେଲେ ବି ଚାଷ ଲକ୍ଷେ ଜୀବ ପୋଷା 150 କୋଟି ଭାରତୀୟଙ୍କ ଆହାର ଯୋଗଉଛି, ତେଣୁ ଆମେ ଚାଷଟାକୁ କେମିତି ଛାଡି ଦେଇପାରିବୁ?
0: ନିହାତି। କଣ ସବୁ ଲଗାହେଇଛି କହିଲେ
1: ଆପଣ?
0: କଣ ଲଗାହେଇଛି ସବୁ?
1: ନାଇଁ ବର୍ଷା ବୋଧେ ଟପିକ ଟା ରଖିଛନ୍ତି, ଆକ୍ଚୁଆଲି ସନ୍ଧ୍ୟାବେଳେ ମୋ ଟିକେ ଚା ସାଙ୍ଗରେ ପକୁଡ଼ିଟା ମଜା ମୁଁ ନିଏ, ଯୋଉ ନାଲି ନାଲି ଜିଲାପି ଛଣା ହେଇଥିବ ଗରମ ଗରମ, ତା ମଜାଟା ଆଉ ଟିକେ ନିଆରା। ଆପଣ ଆସନ୍ତୁ, ଚା ଜିଲାପି ଆଉ ପକୁଡି ଖାଇବା, ତା ସାଙ୍ଗରେ କଫି ଖାଇବା ଆଉ।
0: ଓହୋ, ସକାଳୁ ସକାଳୁ ଗୋଟେ କହିକି ଖାଲି ପାଟିରୁ ଲାଳ ଗଡଉଛନ୍ତି, ଆଉ କିଛି ନାହିଁ?
1: ନା ନା, ମୁଁ କହେ ନାହିଁ, କରିକି ଦେଖାଏ, ଆପଣ ଆସନ୍ତୁ, ଯଦି ନଦେବି କହିବେ କଥା ଆର ମାନେ ଓଲମ ବିଲମ।
0: ନିହାତି ନିହାତି, ମୁଁ ନିହାତି ଯିବି, ନିଶ୍ଚୟ ଯିବି। ଆଚ୍ଛା ମତେ କହିଲେ ଏବେ ସବୁ ଆପଣଙ୍କ ବିଲରେ କଣ ଲଗେଇଛନ୍ତି?
1: ବିଲରେ ବର୍ତ୍ତମାନ ଆଜ୍ଞା ଖରିଫ ଫସଲ ହବ, ଧାନ ତଳି ପଡିଛି, ଧାନ ସବୁ ରୁଆ ହବ। ତା ପୂର୍ବରୁ ମୁଗ ଚାଷ ହେଇଥିଲା, ବିରି ଚାଷ ଏସବୁ ହେଇଥିଲା, ତା ପୂର୍ବରୁ ଆମ୍ବ ହେଇଥିଲା, ଅନ୍ୟାନ୍ୟ ସବୁ ହେଇଥିଲା। ମାଙ୍କଡ଼ ତ ଖାଇଗଲେ, ସଫା କରିଦେଲେ, ଆଉ ଷଣ୍ଢ ମାଙ୍କଡ଼ ଉପଦ୍ରବ କରୁଛନ୍ତି, ତାଙ୍କ ତ କିଛି ଉପାୟ ନାହିଁ, ଯେହେତୁ ସିଏ ତାଙ୍କର ପାଟି ପିଟୁ ନାହିଁ, ଯାହା ଖାଉଛନ୍ତି ଖାଉଛୁ, ପଛେ ଆମେ ତ କିଛି ପାଉଛୁ, କିଞ୍ଚିତ ପାଉଛୁ ଆଉ।
0: କଣ କରିବା, ସେମାନେ ବି ତ ବଞ୍ଚିବେ, ହଉ ଯୋଉଠି ଯାହା ପାଉଛନ୍ତି ଖାଆନ୍ତୁ, ଆଉ କଣ କରିବା ନା। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି ନମସ୍କାର।
1: ଘଣ୍ଟ ଓଡ଼ିଥାନ୍ତି, ରହିଲି ଭଉଣୀ, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆଜିର ଏଇ ନୂଆ ସକାଳଟି ବହୁତ ହି ସୁନ୍ଦର ସକାଳଟି, କାହିଁକି ନା ଆପଣମାନେ ନିଜର ମନର ଏତେ ସୁନ୍ଦର ସୁନ୍ଦର କଥା ଯେ ସେୟାର କରୁଛନ୍ତି। ଆଉ ଗୋଟେ କଲ୍ ଆସିଛି ଆଜି ଶୋର ଆଜି ପ୍ରୋଗ୍ରାମର ଲାଷ୍ଟ କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ,
2: ହ୍ୟାଲୋ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ? ଆପଣ ରେଡିଓର ସାଉଣ୍ଡ ଟା ଟିକେ କମ୍ କରନ୍ତୁ, ନହେଲେ କଥା ପୁରା ଡିଷ୍ଟର୍ବାନ୍ସ ହେଇଯିବ।
2: ମୁଁ ସକାଳୁ ଶୁଣି ଶୁଣିକି ବାଧ୍ୟ ହେଇ ଫୋନ କଲି ଆଉ।
0: ଆଚ୍ଛା, ଆଉ ରହିପାରିଲିନି ନା?
2: ହଁ, ଘରେ ଆପଣଙ୍କ ପାଖକୁ ଏବେ ବନ୍ଦ କରିଦେଇଥିଲି। ବନ୍ଦ କରିଦେଲି କଣ, ବ୍ୟସ୍ତ ଦୋକାନରେ ରହିଲେ ବ୍ୟସ୍ତ ହୁଏ, ଅବିକା ବ୍ୟସ୍ତ ଭିତରେ ଥିଲି।
0: ଆଚ୍ଛା, ବ୍ୟସ୍ତ ଭିତରୁ ଟିକେ ଟାଇମ ବାହାର କରିଛନ୍ତି ଯେହେତୁ, କହିଦିଅନ୍ତୁ ଜଲ୍ଦି ଜଲ୍ଦି କି କଣ କରନ୍ତି ବର୍ଷା ହେଲେ? ଆପଣ ବର୍ଷାକୁ କେମିତି ଏଞ୍ଜୟ କରନ୍ତି?
2: ବର୍ଷାକୁ ଏଞ୍ଜୟ ଛୁଆବେଳ କଥା କହୁଛି, ଆମର ଗୋଟେ ଠାକୁର ପୋଖରୀ ବୋଲି ଅଛି, ବଡ ପୋଖରୀଟେ, ସେଥିରେ ମସ୍ତ ହବା, ଆଉ ଇଏ ପାଣି ଝିପି ଝିପି ବର୍ଷା ହବା, ଓଦା ହବା, ଏଗୁଡା ମୁଖ୍ୟ କାମ।
0: ଆଚ୍ଛା, ମାଡ ଖାନ୍ତିନି?
2: ହଁ, ମାଡ ତ ନିଶ୍ଚିତ, ଆଉ
0: ମାଡ ଥିଲେ ବି ସେଇ ସବୁରେ ମଜା ଥିଲା ନା କଣ?
2: ମଜା, ହଁ, ସେ ସବୁ ସାଙ୍ଗସାର ଥାନ୍ତି, ସେ ତାଙ୍କ ଫାରଟୁରା ଥାଏ, ଡକା ଡକି ହେଇଗଲେ ବାସ୍, ଯାହା ବାଟ ଚାଲିଲେ ଆଉ ଏଇ ମସ୍ତି ହେବେ 2-3 ଘଣ୍ଟା ଆଉ।
0: ଆଚ୍ଛା, ଏବେ ବି ମନ
2: ପକାଉଛନ୍ତି? ଆଜ୍ଞା, ସ୍କୁଲ ଲାଇଫ ଟା ସବୁଠୁ ବଢିଆ ଲାଇଫ ଥିଲା, ସେଇଟା ଗଲା ପରେ ମଣିଷକୁ, ତାପରେ ତ ଜଞ୍ଜାଳ ଆସିଲା ଆଉ।
0: ନିହାତି ନିହାତି, କଣ କରିବା, ଜୀବନଟା ଗୋଟେ ଆମର ଏତେ ଲମ୍ବା ରାସ୍ତା, ଆମକୁ ତ ଚାଲିବାକୁ ପଡିବ, ସେଇଠି ଯେତେବେଳେ ଯାହା ଆସିବ ସେ ସବୁକୁ ବି ଫେସ୍ କରିବାକୁ ପଡିବ, ସେଥିରେ କିଛି ଦୁଃଖ କରିବାର ନାହିଁ, ବାସ୍ ହସି ହସିକି ଆଗକୁ ବଢିଯିବାର ଅଛି। ଆଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।
2: ଜୟ ଜଗନ୍ନାଥ।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ ସ୍ୱାଗତ କରୁଛି ଆପଣମାନଙ୍କୁ ପୁଣି ଥରେ ମୁଁ ଆପଣଙ୍କ କୋୟାର ଶ୍ରଦ୍ଧା ବନ୍ଧୁ ଡାଏଲ୍ ଇନ୍ ଲାଇଭ୍ରେ ତ ଆଜି ବହୁତ ମନ ଖୋଲିକି ଆମେ ସବୁ କଥା ହେଲେ କିନ୍ତୁ ବର୍ତ୍ତମାନ ସମୟ ହେଇଯାଇଛି ସକାଳ 10:00 ତ ଏବେ ଆପଣ ଶୁଣିପାରିବେ ଆପଣଙ୍କ ପସନ୍ଦର ଗୀତ ଆପଣ ନିଜ ପସନ୍ଦର ଗୀତ ଯଦି ଶୁଣିବା ପାଇଁ ଚାହୁଁଛନ୍ତି ତାହେଲେ ମୋତେ ଏସ୍ଏମ୍ଏସ୍ କରିପାରିବେ ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ୍ ଲେଟର୍ରେ ଲେଖନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଲେଖନ୍ତୁ ଫିଲ୍ମ ବା ଆଲବମ୍ର ନାଁ ସ୍ପେସ୍ ଦେଇ ଗୀତର ନାଁ ଲେଖନ୍ତୁ ପଠାଇ ଦିଅନ୍ତୁ ଆମ ନମ୍ବର 09496321 କୁ ଆଉ ହ୍ୱାଟ୍ସଆପ୍ ନମ୍ବର ତ ଆପଣମାନେ ଜାଣିଛନ୍ତି ଆଉ ଥରେ କହିଦେଉଛି 8895254200 ଆପଣମାନେ ମୋତେ ଫଟାଫଟ ମେସେଜ୍ କରନ୍ତୁ ଆଉ କୁହନ୍ତୁ କୋଉ ଗୀତ ଆଜି ଶୁଣିବାକୁ ଇଚ୍ଛା ହେଉଛି ଆପଣଙ୍କର ପାଗ ତ ବହୁତ ବଢ଼ିଆ ହେଇଛି ବର୍ତ୍ତମାନ ଗୋଟେ ଲଭଲି ଟ୍ରାକ୍ ଆପଣମାନଙ୍କ ପାଇଁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଷ୍ଟୁଡିଓ ଗଡ଼ିରେ ବର୍ତ୍ତମାନ ସମୟ 10:15 ଶୁଣୁଛନ୍ତି ଆପଣମାନେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ନିଜ ମନ ପସନ୍ଦର ଗୀତ। ବାହାରେ ତ ପାଗ ବହୁତ ବଢ଼ିଆ ଅଛି, କିନ୍ତୁ ନିଜ ପସନ୍ଦର ଗୀତ ଶୁଣିଲା ପରେ ଆପଣଙ୍କ ମନର ପାଗ ବି ଏକଦମ ଠିକ୍ ହେଇଯାଉଥିବ ମୁଁ ଭାବୁଛି। ତେବେ ଆଜିର ପରବର୍ତ୍ତୀ ମେସେଜଟି ବର୍ତ୍ତମାନ ମୋ ପାଖରେ ଅଛି। ଜୟ ଶ୍ରୀ ଜଗନ୍ନାଥ, ସୁନ୍ଦର ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପବିତ୍ର ନେତ ଉତ୍ସବର ଶୁଭେଚ୍ଛା ଶୁଭକାମନା। ଆଗକୁ ଆସୁଛି ପବିତ୍ର ରଥଯାତ୍ରା, ଏହି ସୁନ୍ଦର ଗୀତଟି ଶୁଣେଇ ଦେଲେ ଆମେ ବହୁତ ଖୁସି ହବୁ। ଲେଖିଛନ୍ତି ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା, ମାମାଲି କଣ୍ଟ୍ରୋଲ ଆଠଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ଆପଣମାନେ ନୂଆ ବୋଉ ଓଡ଼ିଆ ଚଳଚ୍ଚିତ୍ରରୁ ରଥ ଯା ଚାଲି ଯା ଚକ ଗଡ଼ି ଯା। ବହୁତ ହି ସୁନ୍ଦର ଗୀତଟି, ଆପଣଙ୍କ ପାଇଁ ଏହି ଗୀତଟିକୁ ମୁଁ ନିଶ୍ଚୟ ପ୍ଲେ କରିଦେବି, ଏନ୍ଜୟ କରନ୍ତୁ। ଆଜିର ପରବର୍ତ୍ତୀ ମେସେଜଟି ବର୍ତ୍ତମାନ ଅଛି ମୋ ପାଖରେ, ଆଉ ଏଇ ମେସେଜଟିକୁ ଲେଖିଛନ୍ତି କିଶୋର ନଗର କଟକରୁ ବବନ ଚନ୍ଦ୍ର ପାଲ, ମମତା ପାଲ। ବିଶ୍ୱବିଧାତା ଓଡ଼ିଆ ଓଡ଼ିଆ ଡିଭୋସନାଲ ଆଲବମ୍ରୁ ଶୁଣିବା ପାଇଁ ଚାହିଁଛନ୍ତି କେଡ଼େ ସୁନ୍ଦର କାଳିଆର ନବକଳେବର, ଏଇ ଗୀତଟିକୁ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିବି। ଆଜି ବହୁତ ଭଲ ଦିନଟି, ଚାଲନ୍ତୁ ସମସ୍ତେ ମିଶି ଏନ୍ଜୟ କରିବା ଏହି ସୁନ୍ଦର ସୁନ୍ଦର ଗୀତ।

ସତରେ ବହୁତ ସୁନ୍ଦର ମୌସମ ହେଇଛି ଆଜିର ସକାଳର। ଏଇ ମୌସମଟା ଏତେ ସୁନ୍ଦର ଯେ ନିଜ ମନ ପସନ୍ଦର ଗୀତ ଶୁଣିଲେ ଆପଣଙ୍କୁ ଆହୁରି ବି ଭଲ ଫିଲ୍ ହବ। ତ ଯେଉଁମାନେ ବି ଏପର୍ଯ୍ୟନ୍ତ ମେସେଜ କରିନାହାନ୍ତି ଆପଣ ମେସେଜ କରିପାରିବେ ହ୍ୱାଟ୍ସଆପ୍ ନମ୍ବରରେ 8895254200 ନମ୍ବରରେ। ବର୍ତ୍ତମାନ ଆଜିର ପରବର୍ତ୍ତୀ ମେସେଜଟି ମୋ ପାଖରେ ଅଛି, ଆଉ ଏଇ ମେସେଜଟିକୁ ମମତା ସାହୁ ଔଖୁମା ସରକା ପାଟନା ଢେଙ୍କାନାଳରୁ ଲେଖିଛନ୍ତି। ସରକା ପାଟନା ଢେଙ୍କାନାଳରୁ ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୌରୀରୁ ଏଇ ଗାଁର ମଉଡ଼ ମଣିକୁ ଆମ ଗୌରୀ ନାନୀ। ଏଇ ସୁନ୍ଦର ଗୀତଟିକୁ ମୁଁ ଆପଣଙ୍କ ପାଇଁ ନିଶ୍ଚୟ ପ୍ଲେ କରିବି, ଆପଣମାନେ ଏନ୍ଜୟ କରନ୍ତୁ। ଆଜିର ପରବର୍ତ୍ତୀ ମେସେଜଟିକୁ ଲେଖୁଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ଆଭା ସେନ, ଦୀପ କୁମାର, ମନୀଷ ଶର୍ମା, ଅଲିଶା ଅପା, ତମନ୍ନା ରେଡ୍ଡି, ବିମଲ ଶ୍ରେବତ, ଏବଂ ଗୀତଟିକୁ ଟୁନା ଭାଇ, ରମେଶ ଭାଇ, ମୁନ୍ନା ଭାଇ, ଉର୍ମିଳା ଅପାଙ୍କୁ ଡେଡିକେଟ୍ କରିଛନ୍ତି। ଫିଲ୍ମ ହେଉଛି ବନ୍ଦିଶ, ଗୀତ ହେଉଛି ବୋଲି ମେରେ କଙ୍ଗନା। ବହୁତ ହି ସୁନ୍ଦର ଗୀତଟି, ଆପଣମାନଙ୍କ ମନ ପସନ୍ଦର ଗୀତ ଆପଣଙ୍କ ପାଇଁ ପ୍ଲେ କରୁଛି, ଏନ୍ଜୟ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ସମୀର ସଙ୍ଗୀତା ପଣ୍ଡାଙ୍କର ତେଲେଙ୍ଗା ପେଣ୍ଠ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ମୀରା କା ମୋହନ ଚଳଚ୍ଚିତ୍ରରୁ ସାରି ଦୁନିଆ ପ୍ୟାରୀ।

ଆଜିର ପରବର୍ତ୍ତୀ ମେସେଜଟି ଅଛି ରେନ୍ବୋ ଏସ୍ଏମ୍ଏସ୍ରେ ସନ୍ଧ୍ୟାରାଣୀ ସୁତାରଙ୍କର ଲେଖୁଛନ୍ତି ମଠା ସାହି ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ମେଘ ବରସିଲା ଟୁପୁରୁ ଟୁପୁରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ସମୟ ତ ବର୍ତ୍ତମାନ 11 ବାଜି ସାରିଲାଣି ଆଉ ଏଇ ସମୟରେ ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ସୋ କଳାକାର। ପ୍ରତିଦିନ ଭଳି ଆଜି ମଧ୍ୟ କଥା ହେବା ଏମିତି ଜଣେ କଳାକାରଙ୍କ ବିଷୟରେ ଯାହାଙ୍କ ନାମ ସହ ଯୋଡ଼ି ହୋଇଯାଇଛି ବିୟୁଟି, ଫିଟନେସ୍, ଆକ୍ଟିଂ ଆଣ୍ଡ କନ୍ଫିଡେଣ୍ଟ। ଆପଣମାନେ ଭାବୁଥିବେ ମୁଁ କାହା କଥା କହୁଛି, ହଁ ସେଠି ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ଶିଳ୍ପା ସେଠୀ। ଆଜିର କଳାକାରରେ କଥା ହେବା ତାଙ୍କ ସିନେମା ସଫର ବିଷୟରେ, କିଛି ସୁନ୍ଦର କଥା କିନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଗୋଟେ ସୁନ୍ଦର ସା ଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

1993 ମସିହା ମାଜିଗା ଫିଲ୍ମରୁ ଶିଳ୍ପାଙ୍କ କ୍ୟାରିୟର ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା। ଏହାପରେ ମେ ଖିଲାଡ଼ି ତୁ ଅନାରୀ ଧଡ଼କନ ରିସ୍ତେ ଫିର୍ ମିଲେଙ୍ଗେ ଭଳି ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସି ଫ୍ୟାନ୍ମାନଙ୍କର ଫେଭରେଟ୍ ବନିଯାଇଛନ୍ତି। କେବଳ ସିନେମା କାହିଁକି, ଫିଟନେସ୍ କଥା ମଧ୍ୟ ମନେ ପଡ଼େ ଯେତେବେଳେ ଶିଳ୍ପା ସେଠୀଙ୍କ କଥା ଆସେ। ଯୋଗ, ସୁସ୍ଥ ଜୀବନଶୈଳୀ ଆଉ ସନ୍ତୁଳିତ ଖାଦ୍ୟାଭ୍ୟାସକୁ ସେ ସବୁବେଳେ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଅନେକ ପାଇଁ ସେ ଆଜି ମଧ୍ୟ ଗୋଟିଏ ଫିଟନେସ୍ ଆଇକନ। ତେବେ ସେଥି ଆଗକୁ ତ ତାଙ୍କ ବିଷୟରେ ଢେର ସାରା କଥାବାର୍ତ୍ତା ଜାରି ରହିବ, କିନ୍ତୁ ଚାଲନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁପରହିଟ୍ ଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ ଏନ୍ଜୟ କରନ୍ତୁ।

ମାନେ ଆମ ମନ ଯେତେବେଳେ ଭଲ ନଥାଏ ଅବା ମନ କେତେବେଳେ ଖୁସି ଥାଏ ଆମେ ସେତେବେଳେ ଗୀତ ଶୁଣିବାକୁ ବହୁତ ଭଲ ପାଉ। ଆଉ ସେ ଗୀତ ଯଦି ଟିକେ ପୁରୁଣା ଥାଏ ନା, ସେ ପୁରୁଣା ଗୀତ ଶୁଣୁ ଶୁଣୁ ଆମେ ବହୁତ କିଛି କଥା ମାନେ ଭାବିବାରେ ଲାଗିଯାଉ। ଏଇ ତ ଆପଣ ମୋ କଥା ଶୁଣି ମଧ୍ୟ ଭାବିବାରେ ଲାଗିଗଲେଣି, ତେବେ ଜମା ବି ଭାବନ୍ତୁନି, ମାନେ ଆପଣମାନଙ୍କର ଭାବନା ସାଗରକୁ ଟିକେ ଅଟକେଇ ମୁଁ ଶୁଣେଇ ଦେଉଛି ହିନ୍ଦୀ ଫିଲ୍ମର କିଛି ସୁପର ହିଟ୍ ଗାନା, ଆଉ ସେ ପୁଣି ଏଭରଗ୍ରୀନ ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ। ଗୀତରେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ସାଥୀ ଆମେ ଯେବେ ଚୁପଚାପ ବସିଥାଉ କିଛି କଥାରେ

କେବେ କେବେ କଣ ହୁଏ ନା, ଗୋଟେ ଗୀତ ଆମ ମନରେ ଲୁଚିଥିବା ସ୍ୱପ୍ନକୁ ପୁଣି ଥରେ ଜଗେଇ ଦିଏ, ଆଉ ପୁଣି କେବେ ଗୋଟେ ସ୍ୱପ୍ନ ଆମକୁ ନୂଆ ଜୀବନ ଜୀଇଁବାର ପ୍ରେରଣା ଦିଏ। ତେବେ ଚାଲନ୍ତୁ ନା କିଛି ମନର କଥା କହିବା, ଆଉ କିଛି ଗୀତ ଶୁଣିବା, ଆଉ ଗୀତରେ ଗୀତରେ ଏଇ ସ୍ୱପ୍ନର କଥା ବି ଆମେ ଶୁଣିନେବା। ତେବେ ଶୁଣି ଦେଉଛି ଗୋଟେ ସୁନ୍ଦର ସାଗା ନା, ତେବେ ଗୀତଟି ଶୁଣୁଥାନ୍ତୁ, ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ସ୍ୱପ୍ନରେ କିଛି ବୟସ ନଥାଏ। ପିଲାଦିନେ ଆମେ କେତେ ସ୍ୱପ୍ନ ଦେଖୁ ଆଉ ବଡ଼ ହେଲେ ସେ ସ୍ୱପ୍ନ ଆହୁରି ବହୁତ ବହୁତ ବଡ଼ ହେଇଯାଏ। ଏହି ଜର୍ଣ୍ଣିରେ ସଫଳତା ବିଫଳତା ଥାଏ, କିନ୍ତୁ ମନ ଯେତେବେଳେ ଥକିଯାଏ ନା ସେତେବେଳେ ଗୋଟିଏ ଭଲ ଗୀତ ପୁଣି ଆମକୁ ମୋଟିଭେଟ୍ କରାଏ। ସେଥିପାଇଁ ତ କୁହାଯାଏ ମନର ମିତ ହେଉଛି ସଙ୍ଗୀତ। ତେବେ ଚାଲନ୍ତୁ ନା ସେଇ ଗୀତର ତାଳେ ତାଳେ ଝୁମିଯିବା ଗୋଟିଏ ସୁନ୍ଦର ଗୀତ ସହିତ।

ଜୀବନରେ ସ୍ୱପ୍ନ ଦେଖିବା ଯେତେ ଜରୁରୀ, ସେ ସ୍ୱପ୍ନକୁ ବଞ୍ଚାଇ ରଖିବା ମଧ୍ୟ ସେତେ ଜରୁରୀ। ଅନେକ ଟାଇମ୍ରେ ସିଚୁଏସନ୍ ଆମକୁ ଅଟକାଇବାକୁ ଚେଷ୍ଟା କରେ, କିନ୍ତୁ ଆମେ ଆଶା ଆଉ ସାହସ ହାରିବା ଜମା ବି ଉଚିତ ନୁହେଁ। ଯେପରି ଗୋଟେ ଗୀତ ଶେଷ ହେଲେ ଆଉ ଗୋଟେ ନୂଆ ଗୀତ ଷ୍ଟାର୍ଟ ହୁଏ, ସେମିତି ଜୀବନରେ ଗୋଟେ ସ୍ୱପ୍ନ ପୂରା ହେଲେ ଆଉ ଗୋଟେ ନୂଆ ସ୍ୱପ୍ନ ନୂଆ ଆଶା ନେଇ ମଧ୍ୟ ଆସିଯାଏ। ସେଥିପାଇଁ ସାଥୀ, ସ୍ୱପ୍ନ ଦେଖନ୍ତୁ, ହାର୍ଡୱାର୍କ ମଧ୍ୟ କରନ୍ତୁ, ଆଉ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସଙ୍ଗୀତର ସ୍ୱରରେ ଭରି ଦିଅନ୍ତୁ।

ତେବେ ସାଥୀ, ଆମେ ଯେବେ ବି ସ୍ୱପ୍ନ ଦେଖୁ ଆଶା କରୁ ସେସବୁ କେବେ ବି ବ୍ୟର୍ଥ ଯିବନି କି ସଙ୍ଗୀତ କେବେ ପୁରୁଣା ହେବନି। ଯେ ପର୍ଯ୍ୟନ୍ତ ମନରେ ସ୍ୱପ୍ନ ଅଛି ସେ ପର୍ଯ୍ୟନ୍ତ ଜୀବନରେ ନୂଆ ସୁର ବାଜୁଥିବ। ତେଣୁ ସବୁବେଳେ ହସୁଥାନ୍ତୁ, ଭଲ ପାଆନ୍ତୁ ନିଜକୁ, ଆଉ ବହୁତ ଆଗକୁ ବଢ଼ାନ୍ତୁ। ତେବେ କଥାରେ କଥାରେ ଗୀତରେ ଗୀତରେ ସମୟ କେତେବେଳେ ସରି ଆସିଲାଣି ଜମା ବି ଜଣାପଡ଼ୁନି। ତେବେ ଆଜି ତ ସମୟ ହେଇଯାଇଛି କିଛି କଥା କିଛି ଗୀତ ସବୁ ଏଇଠି ରଖୁଛୁ। ତେବେ ସବୁବେଳେ ହସୁଥାନ୍ତୁ, ଖୁସିରେ ଥାନ୍ତୁ, ଆଉ ଲାଇଫର ସବୁ ମୁମେଣ୍ଟକୁ ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆପଣ ମାନେ କେମିତି ଅଛନ୍ତି? ନିହାତି ବହୁତ ଭଲରେ ଥିବେ। ସମୟ ତ ବର୍ତ୍ତମାନ ଦିନ 1:10 ବାଜି ସାରିଲାଣି। ସମୟ ବର୍ତ୍ତମାନ ଆପଣମାନଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ। ଯୋଉଠି ଢେର ସାରା ଚିଟଚାଟ ସହ ଗାନାର ଝଲସା, ଆଉ ମୁଁ ଅଛି ଆପଣମାନଙ୍କ ସହ ମୋନାଲିସା। ଢେର ସାରା କଥା ହେବା, ଗୀତ ମଧ୍ୟ ଶୁଣିବା ଆଜି ଚର୍ଚ୍ଚାରେ। କୁହାଯାଏ ହସ ହେଉଛି ଏମିତି ଗୋଟିଏ ଭାଷା ଯାହାକୁ ବୁଝିବା ପାଇଁ କୌଣସି ଶବ୍ଦର ଆବଶ୍ୟକତା ଜମା ବି ପଡ଼େ ନାହିଁ। ଜୀବନରେ ସୁଖ ଦୁଃଖ, ହସ ଲୁହ, ବହୁତ କିଛି ଖରାପ ସିଚୁଏସନ୍, ଭଲ ସିଚୁଏସନ୍ ଆସିଯାଏ। କିନ୍ତୁ କିଛି ଲୋକ ଏମିତି ଥାନ୍ତି ଯେଉଁମାନେ ସବୁ ସିଚୁଏସନ୍କୁ ପୁରା ଷ୍ଟ୍ରଙ୍ଗଲି ସାମ୍ନା କରିବା ଶିଖିଯାଇଥାନ୍ତି। ଆଉ ଲାଇଫରେ ଯାହା ବି ଦୁଃଖ କଷ୍ଟ ଆସୁନା କାହିଁକି ହସିବାଟା ଶିଖିଯାଇଥାନ୍ତି। ତେବେ ସାଥି, ଆପଣମାନଙ୍କ ପାଇଁ ହସିବାର ରହସ୍ୟ ବା ସିକ୍ରେଟଟା କ'ଣ? ଆପଣ ଆପଣଙ୍କ ମନର କଥା ଆମ ସହ ସେୟାର କରନ୍ତୁ। ସେୟାର କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ଆପଣମାନଙ୍କ ନାଁ, ଠିକଣା ଆଉ ମେସେଜ୍ ଲେଖି ପଠାଇ ଦିଅନ୍ତୁ 0949596321 ନମ୍ବରକୁ। ନମ୍ବରଟି ଆଉଥରେ କହି ରଖୁଛି 0949596321। ଆଉ ଆପଣ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣମାନଙ୍କର ମନର କଥା ଲେଖିକି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣମାନଙ୍କର ମତାମତ ଆମ ପାଖକୁ ଲେଖି ପଠାନ୍ତୁ। ସେତେ ପର୍ଯ୍ୟନ୍ତ ଶୁଣୁଥାନ୍ତୁ ଗୋଟେ ବ୍ୟୁଟିଫୁଲ୍ ସେ ଟ୍ରାକ୍, ତେବେ ଗୀତଟି ଶୁଣୁଥାନ୍ତୁ ଆଉ କୁହନ୍ତୁ ଦିଲ୍ ସେ ଦିଲ୍ ତକ୍।

ସୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଅନେକ ସମୟରେ ଆମେ ଭାବୁ ଖୁସି ହେବା ପାଇଁ ବଡ଼ ଘର ଭଲ ଜବ୍ ଏମିତି କେତେ କ'ଣ ସବୁ, କିନ୍ତୁ ସତରେ କ'ଣ

ସୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ତେବେ ସାଥୀ ଆପଣମାନଙ୍କର ବହୁତ ସାରା ମେସେଜ ଆମ ପାଖରେ ଆସି ପହଞ୍ଚିଗଲାଣି। ତେବେ ଚାଲନ୍ତୁ ପଢ଼ିନବା ପରବର୍ତ୍ତୀ ମେସେଜଟି କି କରିଛନ୍ତି ଆଉ କ'ଣ ଲେଖିଛନ୍ତି। ପ୍ରଥମ ମେସେଜଟି କରିଛନ୍ତି ଶ୍ରଦ୍ଧା ବିଡ଼ାନାସୀ କଟକରୁ। ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି ଖୁସିରେ ରହିବାର ସିକ୍ରେଟ୍ ବହୁତ କିଛି ବଡ଼ ନୁହେଁ, ବରଂ ଛୋଟ ଛୋଟ କଥାରେ ଖୁସି ଖୋଜିବା, ଯାହା ଅଛି ତା ପାଇଁ କୃତଜ୍ଞ ହେବା, ପ୍ରିୟ ଲୋକଙ୍କ ସହ ସମୟ ବିତେଇବା, ମନର କଥା ଖୋଲି କହିବା ଏବଂ ଅନ୍ୟଙ୍କ ସହ ତୁଳନା ନ କରି ନିଜ ଜୀବନକୁ ଉପଭୋଗ କରିବା। ଏହିସବୁ ଅଭ୍ୟାସ ମନକୁ ହାଲକା ଆଉ ଖୁସି ରଖେ। ହସିବା, କ୍ଷମା କରିବା ଏବଂ ପ୍ରତ୍ୟେକ ଦିନରେ କିଛି ଭଲ ମୁହୂର୍ତ୍ତ ଖୋଜିବା ହିଁ ଏହିସବୁ କଥାରେ ଖୁସିରେ ରହିବାର ରହସ୍ୟ ଲୁଚି ରହିଥାଏ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଶ୍ରଦ୍ଧା ବିଡ଼ାନାସୀ କଟକରୁ। ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ସେ ଲେଖିଛନ୍ତି ଯେକୌଣସି ସିଚୁଏସନରେ ଖୁସି ରହିଲେ ମାନସିକ ଚାପ ଦୂର ହୁଏ। ଆଉ ବି ଲେଖିଛନ୍ତି ଆପଣଙ୍କୁ ବହୁତ ଧନ୍ୟବାଦ ବ୍ୟୁଟିଫୁଲ ପ୍ରୋଗ୍ରାମ ପାଇଁ। ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ଧନ୍ୟବାଦ, ଆପଣ ଆମକୁ ଏତେ ମାତ୍ରାରେ ଶୁଣୁଛନ୍ତି ଆଉ ଏତେ ସାରା ଭଲ ପାଇବା ମଧ୍ୟ ଦେଉଛନ୍ତି। ପରବର୍ତ୍ତୀ ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି କି ଖୁସିରେ ରହିବାର ସିକ୍ରେଟ୍ ହେଉଛି ଯାହା ଅଛି ତାକୁ ନେଇ କୃତଜ୍ଞ ରହିବା, ଭଲ ଚିନ୍ତା କରିବା ଏବଂ ପ୍ରତିଦିନ ହସିବାର ଗୋଟିଏ ସୁନ୍ଦର କାରଣ ଖୋଜିବା। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ପୂଜା ଭୁବନେଶ୍ୱରରୁ। ତେବେ ସାଥୀ ଆପଣଙ୍କ ସିକ୍ରେଟ୍ କ'ଣ ଖୁସି ରହିବାର? ତେବେ ଆପଣ ଆପଣଙ୍କର ମନର କଥା ଆମ ସହ ସେୟାର କରନ୍ତୁ ମେସେଜ ମାଧ୍ୟମରେ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନା, ଠିକଣା ଆଉ ମେସେଜ ଲେଖି ପଠାଇ ଦିଅନ୍ତୁ 09495963210 ନମ୍ବରକୁ। ଆଉ ଆମ ହ୍ୱାଟ୍ସଆପ୍ ନମ୍ଘରଟି ହେଲା 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମେସେଜ ଲେଖି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏଇ ଗୀତଟି ଶୁଣିଥାନ୍ତୁ।

ତେବେ ଚାଲନ୍ତୁ ପଢ଼ିନେବା ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି। ପରବର୍ତ୍ତୀ ମେସେଜଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ବର୍ଷା ଭିଛା ଶୁଭେଚ୍ଛା ମୋନାଲିସା ଭଉଣୀ, ଆପଣଙ୍କୁ ମଧ୍ୟ ମୋ ତରଫରୁ ଶୁଭ ମଧ୍ୟାହ୍ନ। ସେ ଲେଖିଛନ୍ତି କି ମା ସାରଳା ଆପଣଙ୍କୁ ଭଲରେ ଆଉ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ହୃଦୟରେ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏଇ ଗୁଡ୍ ୱିସେସ୍ ପାଇଁ। ଲେଖିଛନ୍ତି କି ଭଉଣୀ ଆପଣଙ୍କର ଉପସ୍ଥାପନା ବହୁତ ସୁନ୍ଦର ଆଉ ବହୁତ ସୁନ୍ଦର ସୁନ୍ଦର ଗୀତ ବଜାଇଥିବାରୁ ସେଥିପାଇଁ ହୃଦୟରୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ, ଆପଣ ଆମକୁ ଏତେ ମାତ୍ରାରେ ଶୁଣୁଛନ୍ତି ଆଉ ଏତେ ସାରା ଭଲ ପାଇବା ଦେଉଛନ୍ତି। ଟପିକ୍ ବିଷୟରେ ସେ ଲେଖିଛନ୍ତି, ଭଉଣୀ ହସ ଗୋଟିଏ ଔଷଧ, ଯା ଆପଣ ଯେତେ ହସିବେ ସେତେ ଦେହ ସୁସ୍ଥ ଆଉ ଭଲ ରହିବ। ଆପଣଙ୍କ ଉପରେ ଯଦି କେହି ରାଗୁଛି ଆପଣ ତା ଆଗରେ ହସି ଦିଅନ୍ତୁ, ଦେଖିବେ ରାଗ ଶାନ୍ତ ହୋଇଯିବ। ସବୁବେଳେ ହସ ହସରେ କଥାବାର୍ତ୍ତା କଲେ ଆପଣଙ୍କୁ ସମାଜରେ ଭଲ ମଣିଷଟିଏ ଆପଣ ହୋଇପାରିବେ। ବହୁତ ସୁନ୍ଦର ମେସେଜଟି କରିଥିଲେ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭା ସେନ, ଦୀପକ କୁମାର, ମାନସୀ ଶର୍ମା, ମନୀଷ ଶର୍ମା, ବିମଲ ଶ୍ରୀବାସ୍ତବ, ଆଲିସା ଅପା ଆଉ ତମନା ରେଡ୍ଡି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍, ନମସ୍କାର ଅପା, ଆପଣଙ୍କୁ ମଧ୍ୟ ମୋ ତରଫରୁ ବେରି ଗୁଡ୍ ଆଫ୍ଟରନୁନ୍ ଆଉ ପ୍ରତି ନମସ୍କାର। ସେ ଲେଖିଛନ୍ତି, ଆମେ ଅଫିସରେ 27 ଜଣ ଖାଇ ବସିଛୁ, ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ। ଟପିକ୍ ବିଷୟରେ ଲେଖିଛନ୍ତି କି ଭଲ କାମ କରିବା, ଅନ୍ୟମାନଙ୍କ ମନରେ ହସ ଫୁଟେଇବା ଆଉ ଅନ୍ୟକୁ ସାହାଯ୍ୟ କରିବା। ବହୁତ ସୁନ୍ଦର ମେସେଜଟି କରିଥିଲେ ଆଭା ସେନ, ଦୀପକ କୁମାର, ମନୀଷ ଶର୍ମା, ବିମଲ ଶ୍ରୀବାସ୍ତବ, ଆଲିସା ଅପା ଆଉ ତମନ୍ନା ରେଡ୍ଡି।

ପରବର୍ତ୍ତୀ ମେସେଜଟି କରିଛନ୍ତି ବିପିନ ଦଳେଇ ଖୋର୍ଦ୍ଧାରୁ। ସେ ଲେଖିଛନ୍ତି, ଖୁସିରେ ରହିବାର ରାସ ମୁଁ ସବୁବେଳେ ନିଜ ଲୋକଙ୍କ ସହ ରୁହେ, ସେମାନଙ୍କ ଭଲମନ୍ଦ ବୁଝି ଜୀବନକୁ ଆଗକୁ ନେଇପାରିଲେ ଜୀବନଟା

आकाशवाणी संवाद पढ़ुछंती महेश्वर साहू मुख्य संवाद भारत युक्तराष्ट्र गणराज्य युके मध्यरे आसंता कालीठारु लागू हेबो ऐतिहासिक व्यापक आर्थिक और वाणिज्य चुक्ति ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026 ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କରେ ତୋୟବା ମୁଖ୍ୟ ହାଫିଜ୍ ସୟିଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଭାରତ ଓ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି ଲାଗୁ ହେବ ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ ବିଶେଷ ଭାବେ ବୟନଶିଳ୍ପ ଚମଡ଼ାଜାତ ଦ୍ରବ୍ୟ ଜୋତା ଔଷଧୀୟ ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ଅତ୍ୟଧିକ ଲାଭ ମିଳିପାରିବ ଉଭୟ ଦେଶ ଲୋକମାନଙ୍କୁ ବିକାଶ କାର୍ଯ୍ୟରେ ସାମିଲ କରିବା ଏବଂ ରଣନୈତିକ ଭାଗିଦାରିତା ଦୃଢ଼ କରିବା ପାଇଁ ପ୍ରତିବଦ୍ଧ 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି ବିଶ୍ୱସ୍ତରରେ ଭାରତର ବିକାଶ ଯାତ୍ରାକୁ ସମନ୍ୱିତ ସହନଶୀଳ ଏବଂ ପ୍ରତିଯୋଗିତା ସମ୍ପନ୍ନ କରିବା ଲାଗି ଏହି ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି ଉଭୟ ଦେଶ ମଧ୍ୟରେ ଏହି ବୁଝାମଣାର ରୂପରେଖ ଜନକୈନ୍ଦ୍ରିକ ହୋଇପାରିଛି ସୂଚନା ଅନୁଯାୟୀ ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଓ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ ହେବ ଏହି ବୁଝାମଣା ଦେଶର କୃଷକ ମତ୍ସ୍ୟଜୀବୀ ଏମ୍ଏସ୍ଏମ୍ଇ ନିର୍ମାତାଙ୍କ ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିପ୍ରିୟା ରଙ୍ଗନାଥନ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି ଗତକାଲି ବ୍ରସେଲ୍ସରେ ପାଲେଷ୍ଟାଇନ୍ ଡୋନର ଗ୍ରୁପ୍ର ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଯୋଗଦାନ ପରେ ସେ କହିଛନ୍ତି ପାଲେଷ୍ଟାଇନ୍ ଅଧିବାସୀମାନଙ୍କର ସାମଗ୍ରିକ ବିକାଶ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ମାନବିକ ସହାୟତା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ପାଲେଷ୍ଟାଇନ୍ରେ ଚାଲିଥିବା ଭାରତ ସମର୍ଥିତ ଓ ଅନୁଦାନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା ଶିକ୍ଷା ସାମର୍ଥ୍ୟ ନିର୍ମାଣ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ

0: ପରୀକ୍ଷଣ ଉପରେ ପର୍ଯ୍ୟବେସିତ। ଏହି ଅବସରରେ ଶ୍ରୀମତୀ ରଙ୍ଗନାଥନ ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସମ୍ପର୍କିତ କେତେକ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଥଇଥାନ ନିମନ୍ତେ ଭାରତ ଜାତିସଂଘ ରିଲିଫ୍ ଏବଂ କାର୍ଯ୍ୟ ପ୍ରତିଷ୍ଠାନକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଦେଶର ସର୍ବବୃହତ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ପରିକଳ୍ପନାରେ ଆୟୋଜିତ ଏହି ପ୍ରଦର୍ଶନୀ ଆନ୍ତର୍ଜାତିକ ମଞ୍ଚରେ ପରିଣତ ହୋଇଛି। ଚଳିତ ବର୍ଷ 130 ଦେଶରୁ 60,000 ଅଧିକ କ୍ରେତା ଓ ପ୍ରଦର୍ଶନକାରୀଙ୍କ ସହ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଥିବା ସେ କହିଛନ୍ତି।
1: दुनिया के 130 देशों से ऊपर बायर आया है। अभी मोदी जी ने 56 देशों से FTA हो रहा, कुछ से हो गया है, कुछ से बाकी। ये बताता है कि आज 60,000 से ऊपर एग्जीबिटर आए हैं। और सबसे बड़ी खासियत है, इस एक्सपो में 90% MSME आए हैं। मैं उम्मीद कर रहा हूं कि इस बार जो बायर आ रहे हैं ये सारे दुनिया के रिकॉर्ड को तोड़ेंगे।
0: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାୟ 14 ଦେଶର ପ୍ରଦର୍ଶନ ଏବଂ 20 ଅଧିକ ଦେଶର 350 ବିଶେଷଜ୍ଞ ଓ ବକ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତ ଟେକ୍ସ 2026ରେ 20,000 ଅଧିକ ବୟନଜାତ ଉତ୍ପାଦ ପ୍ରଦର୍ଶିତ ହୋଇଛି। ଜାମ୍ମୁର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପାକିସ୍ତାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଲସ୍କର ଏ ତୋୟବାର ମୁଖ୍ୟ ହାଫିଜ୍ ସଇଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାଲିଥିବା ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ ଏହି ୱାରେଣ୍ଟ ଜାରି କରାଯାଇଥିବା ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି। ଗତ 8 ତାରିଖରେ ଏନ୍ଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହି ୱାରେଣ୍ଟ ଜାରି କରିଛନ୍ତି। ଆଜି ନେତ୍ରୋହବରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳାଳତି, ମୈଲମ, ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସଦସ୍ୟତା ପାଇଁ ଭାରତର ଅଭିଯାନକୁ ନେତୃତ୍ୱ ନେବା ଲାଗି ନ୍ୟୁୟର୍କରେ ଅଛନ୍ତି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତରାତିରେ ଭାରତର ପ୍ରାର୍ଥୀତ୍ୱ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ଦିନ ପାଇଁ ଇରାନରେ ଆକ୍ରମଣ ଜାରି ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ କୁହାଯାଇଛି ଯେ ଆବୁ ମୁସା ବନ୍ଦର, ଆବାସ, ବୁସେହର, ଚାବାହର, ଜାସ୍କ ଏବଂ କୋନାରକ ଅଞ୍ଚଳରେ ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଘାଟି ସହ ସାମୁଦ୍ରିକ ସାମରିକ କ୍ଷମତାକୁ ଲକ୍ଷ୍ୟଭେଦ କରାଯାଇଛି। ଇରାନ ଏହି ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ କୌଣସି ଜୀବନହାନୀ କିମ୍ବା କ୍ଷୟକ୍ଷତିର ସୂଚନା ଦେଇନାହିଁ। ପ୍ରତିକ୍ରିୟାରେ ଇରାନ ବାହାରିନ୍, ଜୋର୍ଡାନ୍ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ ସହ ସମ୍ପର୍କରେ ଥିବା 2 ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିଛି। 2020 ସଂଗଠିତ ଦିଲ୍ଲୀ ଦଙ୍ଗାରେ ଅଙ୍କିତ ଶର୍ମା ନାମକ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀ ନ୍ୟାୟାଳୟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି। ଗତକାଲି ଦିଲ୍ଲୀର ଏକ ନ୍ୟାୟାଳୟ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନ୍ସିଲର

0: ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୋଭିଡ୍ର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର 36ଟି ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟର ସମସ୍ତ ଔଷଧ ଦୋକାନ ସମ୍ମୁଖରେ ପୁନଃ ନିର୍ଦ୍ଧାରିତ ଦର ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ଏହି ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ମସିହାରେ ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଏହି ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକ କଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପଥ ପ୍ରଦର୍ଶକ କରିବ ବୋଲି ଶ୍ରୀ ମାଝି କହିଛନ୍ତି।
1: ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ତାଙ୍କର ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଲୋକଙ୍କର ପାଇଁ, ଓଡ଼ିଆଙ୍କ ଅସ୍ମିତା ପାଇଁ ଯେଭଳି ଭାବରେ ସେ ଆମକୁ ଆହ୍ୱାନ ଦେଇକି ଯାଇଛନ୍ତି, ନୂଆ ଓଡ଼ିଶା ଗଠନ କରିବା ସହିତ ସମୃଦ୍ଧ ଓଡ଼ିଶା ପରିକଳ୍ପନାର ଏ ରୂପରେଖ ହେଉଛି ତାଙ୍କର ଲକ୍ଷ୍ୟ। ଆଜି ଆମ ସରକାର ତାକୁ ସେହି ଲକ୍ଷ୍ୟ ପଥରେ ଯାଉଛନ୍ତି ଏବଂ ନୂଆ ଓଡ଼ିଶା ଗଠନ ହେବା ସହିତ ସମୃଦ୍ଧ ଓଡ଼ିଶା ଆଜି ତା ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ହାସଲ କରିବ।
0: ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରଣାସୀ, ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ ଏବଂ ହରିଦ୍ୱାର ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବିତରଣ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପାଣିପାଗ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା

ଭଞ୍ଜନଗରରେ ସର୍ବାଧିକ 155 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 610.21 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 14,624 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 38,619 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସଭା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
4: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ FM ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

ଇତିହାସର ପୃଷ୍ଠାକୁ ଲେଉଟେଇଲେ ଅନେକ କାହାଣୀ ଆମ ହୃଦୟକୁ ଗର୍ବିତ କରେ। ଶହୀଦ ଆଉ ବୀରମାନଙ୍କର ବଳିଦାନ ଆଉ ତାହାକୁ ଆମକୁ ବହୁତ କିଛି ଶିଖାଏ। ସେମାନଙ୍କ ସାହସ ଆଜି ବି ଆମକୁ ପ୍ରେରଣା ଦିଏ ଦେଶ ପାଇଁ କିଛି ଭଲ କରିବା ପାଇଁ, ନିଜ କାମକୁ ନିଷ୍ଠାର ସହ କରି ଦେଶର ଉନ୍ନତିରେ ନିଜ ଭୂମିକା ନିଭାଇବା। ଏମିତି କଲେ ଆମ ଦେଶ ନିହାତି ଭାବରେ ଶିକ୍ଷା, ସଂସ୍କୃତି, କଳା ସବୁ କ୍ଷେତ୍ରରେ ଆଗେଇ ଯାଇ ଗୋଟିଏ ସୁନ୍ଦର ଭାରତ ଗଠନ ହୋଇପାରିବ।

0: ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାଣ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ। ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ଲୀ ତିଲତାକ ବର୍ତ୍ତମାନ ଶୋ ଚାଲିଛି ସୁରିଲ ଆଫ୍ଟରନୁନ୍ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ ସାଙ୍ଗର ସେଇ କ୍ୱେଶ୍ଚିନ୍ଟା ଶୁଣିକି ଘରକୁ ଫେରି ଭଲରେ ବିଚାର କଲି, ଆନ୍ସର ଖୋଜିଲି ତା କ୍ୱେଶ୍ଚିନ୍ର, ଭଲରେ ଭାବିଲି ତା କଥାଟିକୁ। ସତରେ ତ ସେଲ୍ଫ ସାଟିସ୍ଫାକ୍ସନ୍ ମାନେ ସେ ଯେଉଁ ଆତ୍ମସନ୍ତୋଷ, ତା ବିନା ହାପିନେସ୍ କ'ଣ ସତରେ ମିଳେ ଆମ ଲାଇଫ୍ରେ? ଆନ୍ସର ଅଲମୋଷ୍ଟ ନା ହିଁ ପାଇଲି। ଏଇ ଧରନ୍ତୁ ଆପଣ କୋଉଠି ଗୋଟେ ଜବ୍ କରୁଛନ୍ତି, ଆଉ ସେଠି ଆଜ୍ ୟୁଜୁଆଲ୍ ଅଫିସ୍ ପଲିଟିକ୍ସକୁ ପୁଣି କାମର ବି ପ୍ରେସର ଦେଖୁଥିବେ, ବେଳେବେଳେ ଆପଣଙ୍କ କାମରେ ଆପଣଙ୍କ ବସ୍ ବି ଟିକେ ବିଗିଡ଼ି ଯାଉଥିବେ, ଆଉ

ଏଇସବୁ ଦେଖି ଆପଣ ବି ଟିକେ ମନେ ମନେ ହଉ ପଛକେ ଦୁଃଖ ତ କରୁଥିବେ ନିଶ୍ଚୟ, ଯୋଉଟା କି ଅବଭିୟସ୍ କଥା। ଆଉ ଆପଣଙ୍କର ନିଜ କାମ ଉପରେ ତାପରେ ଫୋକସ୍ ହିଁ ରହୁନଥିବ। କିନ୍ତୁ ସାଥୀ, ଯଦି ଆପଣ ସବୁ କିଛିକୁ ଶୁଣି ଧୈର୍ଯ୍ୟ ଟିକେ ଧରି, ଯୋଉଟା କି ଧୈର୍ଯ୍ୟ ଧରିବା ସେ ସମୟରେ ଅଲମୋଷ୍ଟ ଇମ୍ପସିବଲ କହିଲେ ଚଳେ, କିନ୍ତୁ ଧୈର୍ଯ୍ୟ ତ ଧରିବାକୁ ହିଁ ପଡ଼ିବ। ଲାଇଫ୍ ଆମକୁ ଧୈର୍ଯ୍ୟ ଧରିବା ତ ବହୁତ ଜାଗାରେ ବହୁତ କିଛି ଶିଖେଇ ଶିଖେଇକି ଧୈର୍ଯ୍ୟ ଧରେଇ ହିଁ ଦିଏ ନୁହେଁ। ସୋ ସେଇ ଟିକେ ଧୈର୍ଯ୍ୟ ଧରି ଯଦି ଆପଣ ନିଜ ୱାର୍କର କ୍ୱାଲିଟିକୁ ଇମ୍ପ୍ରୁଭ୍ କରିବାକୁ ଚେଷ୍ଟା ଜାରି ରଖିବେ, ତାହେଲେ ଆପଣଙ୍କୁ ନିଜ କାମ ବେଷ୍ଟ ଲାଗିବ। ଆଉ ଯେତେବେଳେ ନିଜ କାମ ଆପଣଙ୍କୁ ବେଷ୍ଟ ଫିଲ୍ ହବ ନା, ତାପରେ ସେଠି ଆଉ କାହାର ଭାଲିଡେସନର କ'ଣ ହିଁ ଦରକାର। ଯେତେବେଳେ ନିଜ କାମ ନିଜକୁ ହିଁ ବେଷ୍ଟ ଫିଲ୍ ହୁଏ, ସେତେବେଳେ ଅନ୍ୟ କାହାର ଭାଲିଡେସନ ଦରକାର ହିଁ ପଡ଼େନି। ଆଉ ଦେଖିବେ ସେଠି ସେଇ ସେଲ୍ଫ ସାଟିସ୍ଫାକ୍ସନ ପରର ଖୁସିଟା ନା ସବୁଠୁ ଅଲଗା ଲାଗେ।

ଅଧିକ ରୋଜଗାର ପାଇଁ ସମସ୍ତଙ୍କୁ ଆଶା ଥାଏ ଜୀବନରେ, ଆଉ ସେଇପାଇଁ ଆମେ ଜୀବନରେ ଅନେକ ଖୁସିକୁ ଜଳାଞ୍ଜଳି ଦେଇଥାଉ। କିନ୍ତୁ ସାଥୀ ଥରେ ଭାବନ୍ତୁ ନା, ଯେତିକି ରୋଜଗାର ଅଛି ତାକୁ ନେଇକି ବି ତ ଆମେ ଆଗକୁ ବଢ଼ିପାରିବା, ଚେଷ୍ଟା କରିପାରିବା ଆଗକୁ ଆଉ ଟିକେ ଇମ୍ପ୍ରୁଭ୍ କରିବା ପାଇଁ। କିନ୍ତୁ ସବୁ ଆଶାକୁ ମାରିଦେଇ ଆଗକୁ ବଢ଼ିବାରେ କି ଫାଇଦା ଯେ? ଯଦି ଆମେ ନିଜର ନିଜତ୍ୱକୁ ହିଁ ହରାଇଦେବା ତାପରେ ଖୁସି ପାଇଲେ କିଛି ଲାଭ କ'ଣ ଅଛି? ଏଇ ସେଲ୍ଫ ସାଟିସ୍ଫାକ୍ସନ୍ ମାନେ ନିଜ ସ୍ୱପ୍ନକୁ ଛାଡ଼ିଦେବା ନୁହେଁ, ବରଂ ନିଜ ପରିଶ୍ରମକୁ ଯଥେଷ୍ଟ ଟିକେ ସମ୍ମାନ ଦେବା, ନିଜର ଛୋଟ ଛୋଟ ସଫଳତାକୁ ସେଲିବ୍ରେଟ୍ କରିବା। ବେଳେବେଳେ ନା ଏଇ ସେଲ୍ଫ ସାଟିସ୍ଫାକ୍ସନ୍ ଦବିଯାଏ କମ୍ପାରିଜନ୍ରେ। ଏଇ କମ୍ପାରିଜନ୍ଟା ସତରେ ସାଥୀ ଆମଠୁ ଆମର ପ୍ରତ୍ୟେକଟି ଖୁସିକୁ ଛଡ଼ାଇ ନେଇଯାଏ। ଅନ୍ୟମାନଙ୍କର ପ୍ରଶଂସା ଶୁଣିଲେ ମନକୁ ବେଶ ଭଲ ଲାଗେ, କିନ୍ତୁ ନିଜକୁ ନିଜ ମନର ପ୍ରଶଂସାଟା ଶୁଣିଲେ ଟିକେ ଅଧିକ ଭଲ ଲାଗେ। ଏମିତି ଲାଗେ ଯେମିତି ସବୁ କିଛି ଠିକ୍ ଚାଲୁଛି, ଯେମିତି ଅଲ୍ ଇଜ୍ ୱେଲ୍।

ଆକ୍ଚୁଆଲ ହାପିନେସ୍ଟା ସେତେବେଳେ ଆସେ ଯେତେବେଳେ ସେଲ୍ଫ ସାଟିସ୍ଫାକ୍ସନ୍ ଆସିଥାଏ। ସୋ ଲାଇଫ୍ରେ ଆତ୍ମସନ୍ତୋଷଟା ରହିବା ନିହାତି ହିଁ ଜରୁରୀ। ଯେଉଁ ବି ଜବ୍ କରୁଛନ୍ତି, ଯେଉଁ ବି କାମ କରୁଛନ୍ତି, ତା ପ୍ରତି ଟିକେ ଆପଣ କୃତଜ୍ଞ ରୁହନ୍ତୁ। ଏବେ ଲାଇଫ୍ରେ ଯେତେ ଯାହା ବି ଆପଣ କଷ୍ଟ ପରିଶ୍ରମ କରୁଛନ୍ତି, କଠିନ ପରିଶ୍ରମ କରୁଛନ୍ତି, ତା ପ୍ରତି ବି ଆପଣ କୃତଜ୍ଞ ରୁହନ୍ତୁ। ଦେଖିବେ ହାପିନେସ୍ ଆପେ ଆପେ ଲାଇଫ୍ରେ ଆସିଯିବ। ସୋ ଏଇଠି ଶେଷ କରୁଛୁ ଆଜିର ସୁରିଲା ଆଫ୍ଟରନୁନ୍ ଶୋ କୁ। ଟ୍ୟୁନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଆଉ ଆମ ସହିତ କହୁଛନ୍ତି ଦିଲ୍ ସେ ଦିଲ୍ ତକ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି, ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହେଲା ଦେଶର ସର୍ବବୃହତ୍ ବୟନ ଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କରେ ତୋୟବା ମୁଖ୍ୟ ହାଫିଜ୍ ସଇଦ୍ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ପବିତ୍ର ନେତ୍ରୋହବ ଏବଂ ନବଯୌବନ ବେଶ ଅନୁଷ୍ଠିତ। ଭୁବନେଶ୍ୱର ଲୋକସେବା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା

0: ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟର କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ରାଜ୍ୟରେ ଆଜି ପାଳିତ ହେଉଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧବାର୍ଷିକୀ। 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କଲେ ରାଜ୍ୟ ସରକାର। ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ। ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

ଯାହାର ଇନ୍ତଜାର ଥିଲା ସେଟା ଖତମ ହେଇଛି, କାରଣ ଆରମ୍ଭ ହେଇଯାଇଛି ଶୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନେଇନ୍ ବୁକେଟେ, ଆଉ ଆମ ସହିତ କହୁଛନ୍ତି ଦିଲ୍ ସିଂ ଦିଲ୍ ତାକ। ଶୋ ଆରମ୍ଭ ହେଇଯାଇଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍, ଆଉ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସହିତ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ, ଆଜି ଆପଣଙ୍କ ସହିତ।

ଆମକୁ ଆମ ଘର ଲୋକ ହୁଅନ୍ତୁ, ରିଲେଟିଭ୍ସ ହୁଅନ୍ତୁ, ପାଖ ପଡ଼ିଶା ହୁଅନ୍ତୁ, ଆମକୁ ଖର୍ଚ୍ଚ କରିବାକୁ ପକେଟ୍ ମନି ଦେଇଥାନ୍ତି। ଆଉ ସେଇ ପକେଟ୍ ମନି ଯେତେବେଳେ ଆମେ ପାଉଥିଲେ, ସେତେବେଳେ ସେ ସବୁକୁ ନେଇ ସେଇ ମାଟି ଘଡ଼ି ହଉ, ମାଟି କୁମ୍ପି ହଉ, ତା ଭିତରେ ସାଇତି ରଖିଦେଉଥିଲେ। ନୁହେଁ ଯେତେବେଳେ କିଛି ଭଲ ଭଲ ପସନ୍ଦର ଜିନିଷ କିଣି ଖାଇବାକୁ ମନ ହଉଥିଲା, ସେତେବେଳେ ସେଇ କୁମ୍ପି ବା ଘଡ଼ିରୁ ପଇସା ଆଣି ଖାଇବା ଜିନିଷ ଆମେ କିଣି ଖାଉଥିଲେ। ମନେ ଅଛି ନା ସତୀ ସେଇ ସବୁ ଦିନ କଥା? ତାପରେ ଯେତେବେଳେ ଆମେ ଟିକେ ବଡ଼ ହେଲେ, ସ୍କୁଲ ଗଲେ, ଯେତେବେଳେ ନିହାତି ପଇସାର ଦରକାର ପଡ଼ିଲା, କିଛି କିଣି ଖାଇବାର ଦରକାର ପଡୁଥିଲା, ସେତେବେଳେ ଆମେ ପ୍ରାୟ ଘରେ ଟିକେ ମାଗୁଥିଲୁ ପଇସା। କେତେବେଳେ ଘରେ ମନା କରୁଥିଲେ, କେତେବେଳେ ପୁଣି ଦେଇଦେଉଥିଲେ। କିନ୍ତୁ ବୟସ ବଢ଼ିବା ସହିତ ଯେତେବେଳେ ଆମେ ନିଜେ ଜବ୍ କଲୁ, ନିଜେ ରୋଜଗାର କରୁ, ସେତେବେଳେ ଫାର୍ଷ୍ଟ ସାଲାରୀ ଆମେ ପାଉ, ସେବେ ଇଚ୍ଛା ହୁଏ ନିଜର ସବୁ ସଉକୁ ଏକା ସାଙ୍ଗରେ ପୁରା କରିବାକୁ। କିନ୍ତୁ ଏମିତି ବି କିଛି ବ୍ୟକ୍ତି ଥିବେ ଯିଏ ନିଜ ସଉକୁ ପୁରା ନ କରି ଅନ୍ୟ କଥା ଆଗ ଚିନ୍ତା କରିଥିବେ, ଆଉ ସେଇ ଫାର୍ଷ୍ଟ ସାଲାରୀକୁ ସେ ବି କରିଥିବେ। ସାଥୀ, ଆପଣ ଯେବେ ଫାର୍ଷ୍ଟ ସାଲାରୀ ପାଇଥିଲେ, ତାକୁ ଖର୍ଚ୍ଚ କରିଥିଲେ ନା ସେଭ୍ କରି ରଖିଥିଲେ? ଆମ ସହିତ ସେୟାର କରିପାରିବେ। ଆଜି ଆମ ସହିତ କନେକ୍ଟ ହେଇ ନମ୍ବର ହେଉଛି 06712303153। ନମ୍ବରଟି ଆଉ ଥରେ କହି ରଖୁଛି ସାଥୀ, 06712303153। ଆଉ ଆଜିର ଡାଏଲ ଇନ୍ ର ଟପିକ ଆପଣମାନଙ୍କ ପାଇଁ ରହିଛି ଯେ ଆପଣ ଯେବେ ଫାର୍ଷ୍ଟ ସାଲାରୀ ପାଇଥିଲେ, ସେଇ ଫାର୍ଷ୍ଟ ସାଲାରୀକୁ ଆପଣ ଖର୍ଚ୍ଚ କରିଥିଲେ ନିଜ ପାଇଁ ହଉ କିମ୍ବା ନିଜର ପରିବାର ପାଇଁ ହଉ, ନା ତାକୁ ଆପଣ ସେଭ୍ କରି ରଖିଥିଲେ? ନିଜର ଓପିନିଅନ, ନିଜର ମତାମତ, ନିଜର ସେଇ ସ୍ମୃତି ଅନୁଭୂତିକୁ ଆମ ସହିତ ସେୟାର କରିପାରିବେ। ଆମ ସହିତ କନେକ୍ଟ ହେଇ ନମ୍ବର ହେଉଛି 06712303153।

0: ଯୋଡି ହେଇସାରିଲେଣି ଆମ ସହିତ ଆମର ଆଜିର ଫାର୍ଷ୍ଟ କଲର୍ ଦେଖିନବା କି ଯୋଡି ହେଇଛନ୍ତି କୋଉଠୁ ଯୋଡି ହେଇଛନ୍ତି ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ଜୟ ଜଗନ୍ନାଥ ନମସ୍କାର ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଡାଇଲ ଇନ୍ ଲାଇଭ ଚିଟ୍ଚାଟ୍କୁ ତେବେ ଆପଣଙ୍କର ପରିଚୟ ଦିଅନ୍ତୁ
1: ମୁଁ କହୁଥିଲି ଜଣେ ଜାତୀୟ ଅନ୍ତର୍ଜାତୀୟ ରେଡିଓ ଭାବେ ଭାରତରେ ପରିଚିତ ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ

0: नारायण भाई आपनको बहुत बहुत स्वागत आउ थरे स्वागत करूछी एई वर्षा भिजा सुंदर आफ्टरनून को आपनको रेनबो रो स्टूडियो को बहुत बहुत स्वागत तबे आजिरो टॉपिक ऊपर कोन कहबे
1: आ देखंतु मु प्रथमे जेतबे बडे फोटो कंपनी रे काम करथली हमर जम्मू काश्मीर रे आउ सेतोले मु दरान पाइली 3000 टका नरला के कंपनी रे थली माने पेंट रे रंग को कंपनी रे
0: आज्ञा
1: ଆଉ ସେଟା ମୁଁ ପ୍ରଥମେ ମୁଁ ଡାକ୍ତର ପଠେଇଥିଲି ଆମ ବାପା ପାଖକୁ
0: ଆଉ ନିଜ ପାଇଁ କିଛି ଖର୍ଚ୍ଚ କରିନାହାନ୍ତି ପୁରା ପୁରା ଫାସିଲିଟାକୁ ଆପଣଙ୍କ ଘରକୁ ହିଁ ପଠେଇ ଦେଇଥିଲେ
1: ନାଇଁ ଆଉ ମାଲିକ ଆମେ ଦିଅନ୍ତି ଆମର ପ୍ରତି ରବିବାର ମିଳେ ଖର୍ଚ୍ଚ ବାର୍ଚ୍ଚକୁ ସେ ପଇସା ମୁଁ ରଖେ ଖର୍ଚ୍ଚ କରେ
0: ଆଜ୍ଞା ବହୁତ ବଢିଆ ବହୁତ ସୁନ୍ଦର ଯାହା ହଉ ଆପଣ ଆମ ସହିତ କନେକ୍ଟ ହେଲେ ନିଜର ଅନୁଭୂତି ନିଜର ସେଇ ସୁନ୍ଦର ସ୍ମୃତିକୁ ସେୟାର କରିଲେ ଆମ ସହିତ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର।

କରିପାରିବେ ନିଜର ମତାମତ ଆମ ସହିତ ଯେ ଆପଣ ଯେବେ ଫାର୍ଷ୍ଟ ସାଲାରୀ ପାଇଥିଲେ ତାକୁ ଆପଣ ଖର୍ଚ୍ଚ କରିଥିଲେ ନା ସେଭ୍ କରି ରଖିଦେଇଥିଲେ। ଆମ ସହିତ କନେକ୍ଟ ହେବା ପାଇଁ ଡାଏଲ୍ କରନ୍ତୁ, ନମ୍ବର ହେଉଛି 0671230315।

0: ଦେଖି ନବା ସାଥି ନେକ୍ସଟ କଲର କିଏ ଆମ ସହିତ ଯୋଡି ହେବା ପାଇଁ ଚେଷ୍ଟା କରୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା, କି କହୁଥିଲେ, ନିଜର ପରିଚୟ ଦିଅନ୍ତୁ।
1: ମୁଁ ସନ୍ତୋଷ ବେହେରା, କନ୍ତୁର ଆଠଗଡ଼।
0: ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଡାଇଲ ଇନ୍ ଲାଇଭ ଚିଟ୍ ଚାଟ୍ କୁ।
1: ଆପଣଙ୍କୁ ମଧ୍ୟ ଦିଦି ଭଲ ଆପଣ ରଖିଛନ୍ତି ବିଷୟ।
0: ଆଜ୍ଞା,
1: ଆଉ ନନ୍ ଷ୍ଟପ୍ ନଉଛନ୍ତି ଯୋଉ ଶ୍ରୋତା ମାନଙ୍କର କଲ, ସେଇଟା ମତେ ବହୁତ ଭଲ ଲାଗୁଛି। ଶ୍ରୋତା ମାନେ ବି ସମସ୍ତେ ଖୁସି ଥିବେ,
0: ଛୋଟ
1: ପିଲାଙ୍କୁ ପଢା ହଉଥିଲା, ସେଇଟା ସରକାରୀ, କିନ୍ତୁ ମାସକୁ 100 ଟଙ୍କା ଲେଖା। ସେ 84 ମସିହାରେ ଗାଁ ମାର୍କେଟ ରେ ଯୋଉ ଚାଟଶାଳୀ କହନ୍ତି, ସେଇଥିରେ ମୁଁ ଚାକିରି କରିଥିଲି।
0: ଆଚ୍ଛା, ସେତେବେଳର ସେଇ ଯୋଉ 100 ଟଙ୍କାଟା ଏବେର ପାଖା

0: ଟଙ୍କା ବୋଲି ଆପଣ ଅନୁମାନ କରିପାରୁଥିବେ?
1: ଏବେ ପାଖାପାଖି 2000 ପରେ ହବ।
0: ଆରେ ବାବା, ଆଚ୍ଛା ତାହେଲେ ସେ ପଇସାକୁ ଆପଣ କଣ କରୁଥିଲେ, ଖର୍ଚ୍ଚ କରୁଥିଲେ?
1: ମିଳେନି ତ, ଏକ ମାନେ ସବୁ ମାସରେ ମିଳେନି, ଚାରି ପାଞ୍ଚ ମାସରେ ମିଳେ। ପାଞ୍ଚ ମାସରେ ମିଳିଥିଲା ମୋର 500 ଟଙ୍କା। ପ୍ରଥମେ ମୁଁ ଆଣି ପାଇବା ପରେ ବହୁତ ଖୁସି ଲାଗିଥିଲା, ଯେତେବେଳେ ହାତରେ ଗଣିଲି 100 ଟଙ୍କିଆ 5ଟା, ଆଉ ବହୁତ ଭଲ ଲାଗିଲା। ତାପରେ ମୋ ବୋଉକୁ ବେଶୀ ଭଲ ପାଏ, ବୋଉ ଟିକେ ଆଳୁଚପ ଖାଇବାକୁ ଭଲ ପାଏ, ଗାଁରେ ଗୋଟେ ଜାଗାରେ ସବୁ ଫେମସ ଆଳୁଚପ, ତାପରେ ଆଣିଥିଲି 4ଟା ବୋଧେ କାହିଁକି 2 ଟଙ୍କା ଭିତରେ ନେଇଥିଲା। ତାପରେ ଆଉ ମନ୍ଦିରରେ ସବୁ ଦେଇଥିଲି ଧୂପକାଠି, ଆଉ ମାଙ୍କୁ ପୂଜା କରିଥିଲି, ଆଉ ପଇସା ରଖିଥିଲି ଆଉ।
0: ଆଜ୍ଞା, ତାପରେ ଆଉ ସେ ଫାଷ୍ଟ ସାଲାରୀରେ କେବେ ହାତ ମାରି ନାହାନ୍ତି, ଖର୍ଚ୍ଚ କରିନାହାନ୍ତି? ନିହାତି ନିହାତି, ବହୁତ ସୁନ୍ଦର ଅନୁଭୂତି ଆପଣ ଆମ ସହିତ ସେୟାର କରିଲେ। ଆଚ୍ଛା ମତେ ଗୋଟେ କଥା କୁହନ୍ତୁ, ସେ ଯୋଉ ଫାଷ୍ଟ ଯେତେବେଳେ ସାଲାରୀ ଆସେ, ଯେତେବେଳେ ହାତକୁ ଆସେ ପଇସା, ସେଟାର ଅନୁଭୂତିଟା କେମିତି ଲାଗେ,
1: କେତେ ଭଲ ଲାଗେ? ମାନେ ଯେତେ ଦିନର ପରିଶ୍ରମ ପରେ ଗୋଟେ ପଇସା ମିଳିଛି, ସେଟା ଖୁସି ଲାଗେ।
0: ଆଚ୍ଛା ସେକେଣ୍ଡ ସାଲାରୀ ଯେତେବେଳେ ମିଳେ, ସେ ଖୁସିଟା ସେମିତି ବଜାୟ ରହିଥାଏ? କାହିଁକି କମିଯାଏ? ଯଦି ଆମେ ଜାଣୁ ଯେ ଏଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ, ଆମେ ପରିଶ୍ରମ କରୁଛେ, ଆମକୁ ଆମ ସାଲାରୀ ମିଳିବ, କିନ୍ତୁ ସେଇ ଫାଷ୍ଟଟା ପାଇବାରେ, ସେଇ ଫାଷ୍ଟ ସାଲାରୀ ପାଇବାରେ ଯୋଉ ଖୁସିଟା ଥାଏ, ସେଟା କାହିଁକି କମିଯାଏ ଟିକେ କୁହନ୍ତୁ ତ।
1: ସେଇଟା ତ ଜାଣି ହୁଏନି, କିନ୍ତୁ ଟିକେ କାହିଁ କମିଲା ଭଳିଆ ଲାଗେ, ତାକୁ ତ ଓଜନ କରି ହବନି କି ଭାବନାରେ ନେଇ ହବନି, ଏଇଆ ଟିକେ ଲାଗେ, କିଛି କମିଲା ଭଳିଆ ଲାଗେ କାହିଁକି।
0: ବହୁତ ବହୁତ ଧନ୍ୟବାଦ।
1: ସେକେଣ୍ଡ ଦିଦି ଯୋଉ ପାଇଲି, ମୁଁ ବୋଉକୁ ଆଣିକି ଦେଲି।
0: ଆଜ୍ଞା,
1: ବୋଉକୁ ଆଣିକି ଦିଏ, ସିଏ ତାର ଖର୍ଚ୍ଚ ଆଗକୁ ବାପା ଦଉଥିଲେ, ବୋଉ ରଖୁଥିଲା ବଜାର ଘାଟ, ଯାହା ହେଲେ ସିଏ ଦିଏ ଖର୍ଚ୍ଚ କରିବାକୁ, ମୁଁ ସେଇ ଜିନିଷଟା ରଖିଲି ବୋଉକୁ ଦେଲି, ଆଉ ବୋଉ ଗଲା ପରେ ଆମ ଘରଣୀଙ୍କୁ ଦଉଛି ଆଉ, ସିଏ ତାଙ୍କର ଖର୍ଚ୍ଚବାର୍ଚ୍ଚ ଯାହା କୋଉଠି ଦିଆ ହବ, କ୍ଷୀରବାଲାକୁ ଆଉ କଣ ସବୁ ଦୋକାନ ସବୁ ସିଏ ଦିଅନ୍ତି, ଇଲେକ୍ଟ୍ରି ପଇସା ଇତ୍ୟାଦି।
0: ବହୁତ ସୁନ୍ଦର, ଯା ହଉ ଏତେ ସୁନ୍ଦର ଅନୁଭୂତି ଆପଣ ସେୟାର କରିଲେ ଆମ ସମସ୍ତଙ୍କ ସହିତ, ଆଉ ଆପଣଙ୍କର ସେ ଅନୁଭୂତି ଶୁଣିକି ଶ୍ରୋତା ବନ୍ଧୁମାନେ ବି ନିଜର ଅନୁଭୂତିକୁ ଏବେ ରିକଲ୍ କରିପାରୁଥିବେ, ଆଉ ଚେଷ୍ଟା କରୁଛନ୍ତି ଆମ ସହିତ କନେକ୍ଟ ହେବା ପାଇଁ। ତେବେ କଲ୍ ନେଇଯିବା, ଆଉ
1: ବର୍ତ୍ତମାନ
0: ଜୟ ଜଗନ୍ନାଥ। ସାଥୀ ଆମ ସାଥୀ ବନ୍ଧୁମାନେ କେତେ ସୁନ୍ଦର ସୁନ୍ଦର ନିଜର ଏକ୍ସପିରିଏନ୍ସ ଆମ ସହିତ ସେୟାର କରୁଛନ୍ତି, ନିଜର ସେଇ ଫାର୍ଷ୍ଟ ସାଲାରୀ ଯେତେବେଳେ ପାଇଥିଲେ ତାକୁ କେମିତି ୟୁଟିଲାଇଜ୍ କରିଥିଲେ, ଖର୍ଚ୍ଚ କରିଥିଲେ ନା ସେଭ୍ କରିଥିଲେ, ସେ ବିଷୟରେ ନିଜର ମତାମତ ଆମ ସହିତ ସେୟାର କରୁଛନ୍ତି। ଆପଣ ବି ନିଜର ମତାମତ ସେୟାର କରିପାରିବେ, ଡାଏଲ୍ କରନ୍ତୁ, ନମ୍ବର ହେଉଛି 0671-230-3153। ହ୍ୟାଲୋ,
2: ହଁ ଶୁଭଶ୍ରୀ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
2: ମୁଁ ପୁରୀ ଜିଲ୍ଲା ନିମାପଡା ଦିଅବାରୁ କହୁଛି।
0: କିଏ କହୁଥିଲେ, ନିଜର ପରିଚୟ ଟିକେ ଦିଅନ୍ତୁ।
2: ପାର୍ବତୀ ମହାନ୍ତି,
0: ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଆମ ଶୋ କୁ।
2: ଧନ୍ୟବାଦ।
0: ଆଚ୍ଛା ଆପଣଙ୍କ ଆଡେ ଆଜି ବର୍ଷା ହେଇଛି?
2: ବର୍ଷା ତ ଲାଗି ରହିଛି ସକାଳୁ।
0: ଆଜ୍ଞା, ତାହେଲେ ବର୍ଷା ପାଗକୁ ଆପଣ ଆମ ସହିତ ଏନ୍ଜୟ କରୁଛନ୍ତି ନିହାତି? ବହୁତ ସୁନ୍ଦର। ତାହେଲେ କୁହନ୍ତୁ, ଆପଣ ଯେତେବେଳେ ଫାର୍ଷ୍ଟ ଟାଇମ୍ ନିଜର ଫାର୍ଷ୍ଟ ସାଲାରୀ ପାଇଥିଲେ, ତାକୁ କେମିତି ୟୁଟିଲାଇଜ୍ କରିଥିଲେ, ତାକୁ ସେଭ୍ କରିଥିଲେ ନା ତାକୁ ଖର୍ଚ୍ଚ କରିଦେଇଥିଲେ?
2: ନା ଖର୍ଚ୍ଚ କରେନି, ଯାହାର ବସ ତାକୁ ପଚାରେ, ସନ୍ଧାନ ଖୋଜେ, ତାପରେ ଯଦି କିଏ ନ ନବ ତାହେଲେ ସେଇଟା ରଖୁ।
0: ମୁଁ ଆକ୍ଚୁଆଲି ଆଜି ପଚାରିଛି, ଆପଣ ଯେତେବେଳେ ଫାର୍ଷ୍ଟ ସାଲାରୀ ପାଇଥିଲେ ତାକୁ କେମିତି ୟୁଟିଲାଇଜ୍ କରିଥିଲେ?
2: ମୁଁ ତ ସେମିତି କିଛି କରିନି।
0: ଆଜ୍ଞା କୁହନ୍ତୁ,
2: ଯଦି ପାଏ ତାହେଲେ ମୁଁ ସନ୍ଧାନ କରିକି।
0: ଆଚ୍ଛା, ଯଦି ଆପଣ ଅବିକା ବି ନିହାତି କିଛି ନା କିଛି କରିପାରିବେ, ଯଦି ଆପଣ ଫାର୍ଷ୍ଟ ସାଲାରୀ ପାଆନ୍ତି ତାକୁ କେମିତି ୟୁଟିଲାଇଜ୍ କରିବା ପାଇଁ ଚାହିଁବେ, ତାକୁ ଖର୍ଚ୍ଚ କରିଦେବେ, ନିଜ ସଉକ ପୁରା ପାଇଁ ଖର୍ଚ୍ଚ କରିଦେବେ ନା ତାକୁ ଆପଣ ସେଭ୍ କରିବେ?
2: ନାଇଁ, ସେଇଟା ଠାକୁରଙ୍କ କାମରେ ସେଟା ଲଗାଏ, କିନ୍ତୁ ଖର୍ଚ୍ଚ କରୁ।
0: ଆଚ୍ଛା, ବହୁତ ସୁନ୍ଦର, ଯା ହଉ ଆପଣ
2: ଭଲ ଅଛନ୍ତି ତ?
0: ନିହାତି ନିହାତି, ଆପଣ ମାନଙ୍କ ଭଲ ପାଇବା ଆଶୀର୍ବାଦରୁ ମୁଁ ଭଲ ଅଛି।

0: ଆଉ ଆଶା
1: କରୁଛି ସକାଳେ ମ୍ୟାଡାମ ସକାଳେ ବି ଲଗାଉଥିଲି ତତ୍କାଳ ଲାଗିଲାନି ମୁଁ ବି କେତେ ଥର ଆପଣ ଫୋନ ଲଗେଇଛି କଥା ହେଇଛି
0: ଆଜ୍ଞା
1: ଆଉ ସେଠି ବି ଆମ କଣ୍ଟିଲ ମାଧବ ଗାଁ ଟିକେ ହେଲେ ଯାଇଥିଲି ସେଠି ବି ଫୋନ ଲଗେଇଥିଲି
0: ନିହାତି ଆମ ସାଥୀ ବନ୍ଧୁ ମାନେ ଏକା ସାଙ୍ଗରେ ଚେଷ୍ଟା କରୁଛନ୍ତି ଆମ ସହିତ ଯୋଡି ହେବା ପାଇଁ ସେଥିପାଇଁ ଲାଇନ ବିଜି ନିହାତି ରହିଥିବ
1: ଫୋନ ଲାଗିଲାନି
0: ବହୁତ ବହୁତ ଧନ୍ୟବାଦ ଆପଣ
1: ବହୁତ ବି ଚେଷ୍ଟା କଲି ପ୍ରିୟ ମ୍ୟାଡମ ସାଙ୍ଗରେ ଟିକେ କଥା ହେଇପାରିଲି ଆଉ କଥା ହେଇପାରିଲିନି
0: ବହୁତ ବହୁତ ଧନ୍ୟବାଦ ଶ୍ରୋତା ଭଉଣୀ ଆପଣ ଆମ ସହିତ କନେକ୍ଟ ହେଇକି ରହିଛନ୍ତି ଟ୍ରାଏ କରୁଛନ୍ତି ଆଉ ଦେଖନ୍ତୁ ଆପଣଙ୍କର ସେଇ ଯୋଉ ଚେଷ୍ଟାଟା ଫଳବତୀ ହେଇଛି
1: ମ୍ୟାଡମ ଟିକେ ମୋ ପୁଅ ସାଙ୍ଗରେ କଥା ହେଇଯାଉ
0: ଆଜ୍ଞା
2: ମ୍ୟାଡମ ନମସ୍କାର
0: ନମସ୍କାର ଆପଣଙ୍କ ନାଁ ଟି କଣ ବହୁତ ବହୁତ ସ୍ୱାଗତ ମୁଁ ବହୁତ ହିଁ ଭଲ ଅଛି ହ୍ୟାଲୋ ଆଚ୍ଛା ଆଚ୍ଛା ଆମେ ଜାଣିପାରୁଛୁ ଆମ କୁନି ଶ୍ରୋତା ବନ୍ଧୁଙ୍କର ଖୁସିଟା ଆମେ ଜାଣିପାରୁଛୁ

0: सुन को चुनती 100.4 आकाशवाणी एफएम रेनबो कटक दिल से दिल तक वर्तमान शो चली छे डालिन लाइव चिटचाट और मौज आपन को रेनबो साथी शुभश्री आज आपन को सहित वेट आज रो टॉपिक होची जे आपन जे बे निजरो फर्स्ट सैलरी पाई थिले ताको आपन खर्च कर दैथिले ना ताको सेव करथिले ए विषय रे आपन हम सहित कनेक्ट है कि नहीं जरूर मदद मदद शेयर कर पा रही है कनेक्ट हुआ पाए नंबर हो ची 0671-2303-153 देखिए ना नेक्स्ट कॉलर हम सहित जोड़ी है नहीं जरूर कौन सब सुंदर स्मृति हम सहित शेयर कर चुनती हेलो
1: हेलो नमस्कार जय जगन्नाथ गुड इवनिंग
0: नमस्कार जय जगन्नाथ गुड इवनिंग किए कहते गुड कॉल कर
1: ମୁଁ ଆଜ୍ଞା ବରମ ବେହେରା ଆଡଭୋଟ ଜେନେରାଲ ଅଫିସ ଏଜି ଅଫିସ ଷ୍ଟାଫ ଓଡ଼ିଶା ହାଇକୋର୍ଟ ବିଲଡିଂ କଟକ
0: ଆଜ୍ଞା ସ୍ଵାଗତ କରୁଛି ଆଜିର ଡାଇଲି ଲାଇଭ ଚିଟଚାଟ କୁ
1: ଆଜ୍ଞା
0: ଆଜିର ଟପିକ ଉପରେ କଣ ରହିବ ଆପଣଙ୍କର ମତାମତ କଣ ରହିବ ସେଇ ସୁନ୍ଦର ସ୍ମୃତି
1: ସୁନ୍ଦର ସ୍ମୃତି ରହିଛି ମୁଁ ଯେତେବେଳେ ଫାର୍ଷ୍ଟ ସାଲାରୀ ପାଇଲି ଅଫିସ ଚାକିରି କରିକି ଗଭର୍ଣ୍ଣମେଣ୍ଟ ସର୍ଭିସରେ
0: ଆଜ୍ଞା
1: ଫାର୍ଷ୍ଟ ସାଲାରୀଟା ବାପାଙ୍କ ହାତରେ ଧରେଇଲି ନେଇକି ମା ବାପାଙ୍କ ହାତରେ ଧରେଇଲି ମାନେ ଏତେ ଖୁସି ହେଇଗଲା ଆଉ କୁହନ୍ତୁନି ଆଜ୍ଞା ମା ବାପା ଟଙ୍କା ଗଣିକି ମା ହାତରେ ଧରେଇଲେ
0: ଦେଖ
1: ତୋ ପୁଅ ଚାକିରି କରୁଛି ଦେଖ ପ୍ରଥମ ଧର ଆମ ହାତରେ ଧରେଇଲି ଆଜ୍ଞା ଆଜ୍ଞା ତାପରେ ସେଠୁ ମୁଁ ବେଶୀ ଭାଇ ଭଉଣୀ ମାନଙ୍କୁ ବେଶୀ ଦେଖେ ଆଜ୍ଞା କଟକରୁ ଗାଁକୁ ଯିବି ସବୁ କିଛି ତାଙ୍କୁ ଫୋନ କରିକି ଜଣେଇ କଣ କଣ ତୋ ପାଇଁ ନେବି କଣ ତା ପାଇଁ ନେବି କଣ ଦି ଭଉଣୀଙ୍କ ନେବି କଣ ସାନ ଭାଇ ପାଇଁ ନେବି କଣ ମା ପାଇଁ ନେବି କଣ ବାପା ନେବି କଣ ସବୁ ଯୋଉଟା ଯୋଉଟା ସେ କହନ୍ତି ମୁଁ ସେଇ ଅନୁସାରେ ଚିଠି ଲେଖି ଦିଅନ୍ତି ଚିଠି ଥିଲା ଫୋନ ନଥିଲା ଚିଠି ଆକାରରେ ସବୁ ଲେଖି ପଠେଇତେ ମୁଁ ବି ଲେଖି ପଠେଇତେ ଗଲାବେଳେ ପୁରା ଦିଟା ପେଟି ପୁରା ଫୁଲ କରି ଯାହା ଯାହା ଯିଏ କହିଥାନ୍ତି ସବୁ ନେଇକି ଘରକୁ ଯାଏ କେନ୍ତା ଲାଷ୍ଟକୁ
0: ଏତେ ଖୁସି ଆଜ୍ଞା ତାହେଲେ ସେ ଯୋଉ ଫାର୍ଷ୍ଟ ସାଲାରୀରୁ ନିଜ ପାଇଁ କିଛି ଖର୍ଚ୍ଚ କରିଥିଲେ
1: ନାଇଁ ନିଜ ପାଇଁ କିଛି ନାହିଁ ମୁଁ ତ ତାଙ୍କ ହାତରେ ଧରିଲି ସେ ଯାହା କରିଥିବେ ମୋ ନିଜର କିଛି ଖର୍ଚ୍ଚ କରିନି ଆଜ୍ଞା ନିଜ ପାଇଁ ଗୋଟେ 5-6 ହଜାର କଲି
0: ସ୍ମୃତିଟା ଏତେ ସୁନ୍ଦର ଲାଗିଲା ଶୁଣିକି ଆଉ ଆମ ଶ୍ରୋତା ବନ୍ଧୁ ମାନେ ବି ନିଶ୍ଚିନ୍ତ ତାଙ୍କର ବି ସେଇ ସୁନ୍ଦର ସୁନ୍ଦର ସ୍ମୃତି ସବୁ ମନେ ପଡିଯାଉଥିବ ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ କନେକ୍ଟ ହେଇକି ନିଜର ଏତେ ସୁନ୍ଦର ସ୍ମୃତିକୁ ଆମ ସହିତ ସେୟାର କରିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହିଲି
1: ନମସ୍କାର ଜୟ ଜଗନ୍ନାଥ ରାଧେ ରାଧେ

0: ଦୃଷ୍ଟିରୁ ମୁଁ ରାଗରେ ମୁଁ ମନ ଟିକେ ଅଛନ୍ତିଲା ମୁଁ ଆଉ ଟିକେ ଡୋଲି ଟିକେ ପଇସା କରିଗଲି କିନ୍ତୁ ଏଇ ପେମେଣ୍ଟ ଯୋଉ ପାଇଲି ସବୁ ବାପା ମାଙ୍କୁ ପୁରା ଧରିଥିଲି ମମି ବି ବହୁତ ବୁଝିଗଲେ କହିଲେ ଦେଖେ ପଇସାଟା ଧୀରେ ଧୀରେ ବଢେଇଲେ ଆଉ ହଠାତ୍ କୁଦିରେ କୁଡୁ ଆସିବ ଯାହା ଯେତିକି ଆଇଛି ତୁ ସେଇଥିରେ ଶାନ୍ତି ହେଇକି ରହ ମୁଁ କହିଲି କଦାପି ହବନି ପଇସା ସବୁ ଧରିଦେଲି ଏ ପୁଣି ଫେରିଲା ବେଳେ ମମି ବହୁତ ବୁଝି ବାଜିକି ଫେରେଇଲେ ବାସ୍ ଅଛି ତ ଅଛି ଆଉ ଗୋଟେ ଏବେ ପଇସା ପଡିଲାଣି ଲକ୍ଷେ ଦଶ ପାଖାପାଖି ଆଉ ସେଇଟା ଯାହା ପୁରା ଖୁସିରେ
1: ତାହେଲେ ଅବିକା ଖୁସି ଲାଗୁଛି ଆପଣ ସେଲ୍ଫ ସାଟିସ୍ଫାଇଡ୍ ଅଛନ୍ତି ନିଜ ଜବ୍ରେ କଥା ଶୁଣିକି ଯା ହଉ ଆପଣ ସେଇ ସ୍ମୃତି ସବୁକୁ ତାଜା କରିଦଉଛନ୍ତି ଆମ ମାନଙ୍କର ବି ସ୍ମୃତି ସବୁ ତାଜା ହେଇଯାଉଛି
0: ଅପା ଗୋଟେ କାରଣ ଥିଲା ଯେହେତୁ ମୋ ରେଲୱେ ଜବ୍ ପୁରା ଜଏଣ୍ଟ ଲେଟର୍ ପଳେଇ ଆସିଥିଲା ଯେହେତୁ ଘରେ ମମି ବାବା ମୁଁ କହିଲି ନାଇଁ ତୁ ଏଥର ଜବ୍ କର ନା ତୁ ପ୍ଲାଣ୍ଟ ଜବ୍ କର ଏଥର ଜବ୍ କଲେ ଆଜି ଇଚ୍ଛା ହଉଛୁ ଦି ମାସ କି ଛଅ ମାସ ପରେ ତୁ ଟ୍ରାନ୍ସଫର ହବୁ ଆଉ ଆମେ ଯେମିତି ବି ମମି ବି ନିଜ ରେଲୱେ ତତ୍କାଳୀନ ବିଭାଗ ଚାକିରି କରିଥିଲେ ସେ ବି ପାଞ୍ଚ ବର୍ଷ ଏଠି ସେଠି ଛଅ ବର୍ଷ ଏଠି ଏମିତି ଯେହେତୁ ହେଲା ହେତୁ ଆଉ ନିଜ ପଡ଼ା ତ ଆଉ ଟିକେ ତାଙ୍କୁ ଟିକେ ଭଲ ଲାଗିଲାନି ପୁଅ କାହିଁକି ସେଇଠି ହବ ହଁ ପ୍ଲାଣ୍ଟ ଅଛି ତ ଅଛି ଗୋଟେ ବଡ ପୋଷ୍ଟ ଅଛି ସେଥିରେ କିଛି ମନ ଦେଉ ନାହିଁ ଆଉ ତୁ ସେଇଥିରେ ରହିବୁ ରହ
1: ନିହାତି ନିହାତି ବହୁତ ସୁନ୍ଦର ଲାଗିଲା ଆପଣଙ୍କ ସହିତ କଥା ହେଇକି ରହିଲି ନମସ୍କାର
0: ନମସ୍କାର
1: ସତରେ ସାଥୀ ଦେଖନ୍ତୁ ତ ଆମ ଶ୍ରୋତା ବନ୍ଧୁମାନେ ଯୋଡି ହେଇକି ନିଜର ମତାମତ ଯୋଉ ଦଉଛନ୍ତି କେତେ ସୁନ୍ଦର ଲାଗୁଛି କହିଲେ ତାଙ୍କ କଥା ସବୁ ଶୁଣିବା ପାଇଁ ସତରେ ଫାଷ୍ଟ ସାଲେରୀ ପାଇବାର ସେ ଯୋଉ ଖୁସିଟା ଅଲଗା ହିଁ ଥାଏ କିନ୍ତୁ ସେଇ ଫାଷ୍ଟ ସାଲେରୀକୁ କିଏ ନିଜ ପାଇଁ ଖର୍ଚ୍ଚ କରନ୍ତି କିଏ ପରିବାର ପାଇଁ ଖର୍ଚ୍ଚ କରନ୍ତି କିଏ ସାଙ୍ଗସାଥିମାନଙ୍କ ସହିତ ବି ଖର୍ଚ୍ଚ କରିଦିଅନ୍ତି କିଛି ପଇସାକୁ ଆଉ କିଛି ନିଜ ପାଇଁ ସେଭ୍ କରିଦିଅନ୍ତି ନିଜ ଫ୍ୟୁଚର ପାଇଁ ସେଭ୍ କରିଦିଅନ୍ତି କିନ୍ତୁ ଆପଣ ଯେତେବେଳେ ଫାଷ୍ଟ ସାଲେରୀ ପାଇଥିଲେ ତାକୁ କେମିତି ୟୁଟିଲାଇଜ୍ କରିଥିଲେ ନିଜ ପାଇଁ ଖର୍ଚ୍ଚ କରିଥିଲେ ନା ତାକୁ ସେଭ୍ କରିଥିଲେ ଯୋଡ଼ି ହେଇପାରିବେ ଆମ ସହିତ କନେକ୍ଟ ହେଇକି ନିଜର ମତାମତ ସେୟାର କରିପାରିବେ ନମ୍ବର ହେଉଛି 0671230315 ସହିତ ଆମର ନେକ୍ସଟ କଲର ଚାଲନ୍ତୁ ତାଙ୍କ ଓପିନିୟନ ଶୁଣିଦେବା ସିଏ କେମିତି ସେଇ ତାଙ୍କର ଫାଷ୍ଟ ସାଲେରୀକୁ ୟୁଟିଲାଇଜ୍ କରିଥିଲେ ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ ନମସ୍କାର ଶୁଭ ସନ୍ଧ୍ୟା କିଏ କହୁଥିଲେ କୋଉଠି କଲ୍ କରିଥିଲି
2: ଶୁଭ ସନ୍ଧ୍ୟା ମା ସାରଙ୍ଗା ଶ୍ରୀ ସହପରିବାର ଭଲ ଅଛନ୍ତି ଶୁଭ ଶୁଭଣୀ ମୁଁ ଜଗତସିଂହପୁର ମେଡିକାଲ କଲେଜରେ ଟୁନା ଭାଇନା କହୁଛି ଆଜ୍ଞା
1: ଟୁନା ଭାଇନା ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆଜିର ଡାଇଲ ଇନ ଲାଇଫ ଚିଟ୍ ଚାଟ୍ କୁ ତେବେ ଆପଣଙ୍କ ଆଡେ କେତେ ଜୋରେ ବର୍ଷା ହଉଛି
2: ଏଠି ଚାଲିଛି ସକାଳୁ ଚାଲିଛି ସକାଳୁ ନୁହଁ ରାତିରୁ
1: ତେବେ ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ
2: ଦେଖନ୍ତୁ ପ୍ରଥମେ ଚାକିରିର ଦରମା ତ କଥା ଏଇଆ ତ ବିଷୟ
1: ସେଇ ଯୋଉ ଫାଷ୍ଟ ସାଲେରୀ ଆପଣ ପାଇଥିଲେ ପ୍ରଥମ ଦରମା ଯୋଉ ପାଇଥିଲେ ଆଜ୍ଞା ତାକୁ ଆପଣ ସେଭ୍ କରିକି ରଖିଥିଲେ ନା ଖର୍ଚ୍ଚ କରିଦେଇଥିଲେ
2: ନାଇଁ ଦେଖନ୍ତୁ 1988 ମସିହା ଜୁଲାଇ ମାସରେ ମୁଁ ଚାକିରି ଜଏନ୍ କରିଥିଲି ଅଗଷ୍ଟ ଶେଷ ବେଳକୁ ମୁଁ ଦରମା ପାଇଲି ଅଗଷ୍ଟ 2-3 ବେଳକୁ ମୁଁ ଦରମା ପାଇଲି ସେତେବେଳେ ଦରମା ଥିଲା ମୋର 3500
1: ଆଜ୍ଞା
2: ସେଇ 3500 ଯେତେବେଳେ ଦରମା ମିଳିଲା ତାକୁ ଧରି ବିଦା କଲି ମୋ ନନାଙ୍କ ପାଖକୁ ନନା ଆମର ଭୁବନେଶ୍ୱର ନନା ବୋଉ ଭୁବନେଶ୍ୱର ମୋ ଜନ୍ମ ଭୁବନେଶ୍ୱର ମୁଁ ଜଗତସିଂହପୁର ଚାକିରି କରିଥିଲି ବସ୍ ସେତେବେଳେ ନଥିଲା ଟ୍ରେକର ଥିଲା ଟ୍ରେକରେ ବସି ଯାଇ ନନାଙ୍କୁ 3500 ଧରେଇଦେଲି ନନା ସେଇଠୁ କଣ କଲେ ନନା ବୋଉ ସେଠି ଥାନ୍ତି ବଡ ହେଇଥାନ୍ତି ସାନ ହେଇଥାନ୍ତି ସବୁ ତ ସେଠି ଅଛନ୍ତି ଭୁବନେଶ୍ୱର ତାକୁ ସେଠି ମତେ ଡାକିକି ସକାଳୁ ତାଙ୍କ ଗାଡିରେ ବସେଇ ପାଖରେ ସିଆଟା କିଛି ପାଖରେ ଗୋଟେ କୃଷ୍ଣ ଆଶ୍ରମ ଅଛି କୃଷ୍ଣ ଆଶ୍ରମ ସେ 3500 ସେଇଠି ପୁରା ଦେଇଦେଲି ମାନେ ପଇସା ପତ୍ର କିଛି ନାହିଁ ସେଇଠି ସିଧା ଦେଇଦେଲି କହିଲେ ପ୍ରଥମ ଦରଟା ତାଙ୍କରି କାମରେ ଲାଗୁ ତେଣୁ ପଇସାଟା ବଡ କଥା ନୁହଁ ପଇସା ଦେଇକି ଯାଉ ମତେ ଖୁସି ଲାଗିଲା ମୋ ବୋଉ ବି ଖୁସି ହେଲା ବୋଉ ବି ଯାଇଥିଲେ ସାଙ୍ଗରେ ବଡ ହେଇଯାଇଥିଲେ ସାନ ହେଇ ନଥିଲା ସମ୍ବଲପୁର ପଳେଇଥିଲେ ସମସ୍ତେ ପରିବାର।

0: ସେ ଆଶ୍ରମରେ ଦେଇ ତାଙ୍କ ସହିତ କଥାବାର୍ତ୍ତା ହେଇକି ଖୁସି ଅଛି। ତା ଦିନ ସକାଳ ପୁଣି ଗାଧେଇ ପାଧେଇ କଟକ ହୁଅନ୍ତୁ ହୁମ୍ପିରୁ ଜଳସୁନ୍ଦ ପାଖରେ ରାତ ଘରିଟା ମତେ ନନା ଦିଅନ୍ତି।
1: ଆଚ୍ଛା ଭାଇନା, ଆପଣ ଯୋଉ ଫାଷ୍ଟ ସାଲେରୀରେ ସେ ଯୋଉ ଭଲ କାମଟି କରିଥିଲେ ତାପରେ ଚେଷ୍ଟା ଜାରି ରଖିଛନ୍ତି?
0: ହଁ, ମୋର ଆଜି ପର୍ଯ୍ୟନ୍ତ ମୁଁ କଣ କହିବି ଆପଣଙ୍କୁ, ଆପଣଙ୍କର ରେନ୍ବୋ ଏବଂ ବିବିଧ ଭାରତୀ ଏବଂ ଆକାଶବାଣୀ କଟକର ଯେତିକି ଆର୍ଯ୍ୟ ତାଙ୍କୁ ପଚାରିଲେ ସେ କହିଲେ ପୁରୁଣା ଆର୍ଯ୍ୟ ମାନେ ସେମାନେ ପୁରୁଣା ଆଇନା କହିଥିଲେ କଣ କରନ୍ତି କଣ ନାହିଁ ସେ ସବୁ କହିଥିଲେ।
1: ବହୁତ ହିଁ ଭଲ କଥା। ଯାହା ହଉ, ଆପଣ ଏତେ ଭଲ କାମ କରୁଛନ୍ତି, ସେମିତି ଭଲ କାମ ଲାଇଫରେ କଣ୍ଟିନ୍ୟୁ କରି ରଖିଥାନ୍ତୁ।
0: ଏଇ ମାସରେ ମୁଁ ରିଟାୟାର ହେବି
1: ଆଜ୍ଞା,
0: ଜୁଲାଇ ଅଗଷ୍ଟ 31ରେ ତଥାପି ଜାରି ରହିଛି।
1: ନିହାତି ନିହାତି, ଆମେ ଆଡଭାନ୍ସ ଆପଣଙ୍କୁ ହାପି ରିଟାୟାରମେଣ୍ଟ ଜଣାଉଛୁ। ତେବେ ଯୋଉ ଆପଣଙ୍କର ନେକ୍ସଟ ପାରି

0: Είμαστε ρε Μούρη, κι άρα εμείς.
1: Αγγιά.
0: Δηλαδή, αγκάστε εκτρίτσιρε. Θα πάει μου γιαρή ροή.
1: Νίχατη, νίχατη. Αμέ αρβάνς απόνοκο, happy retirement, γιονόουτσο. Τεπέ, αρτζό απόνοκρο, next πάρει. Νίχατη, απόνοκ, χουσίρε, καρτών του.
0: ନିହାତି
1: ନିହାତି ଆମେ ବି ସେଇ ଅପେକ୍ଷାରେ ରହିଛୁ ନିହାତି ଆପଣମାନଙ୍କ ସହିତ କେବେ ଦେଖା ହବ ନିହାତି ଇଣ୍ଟରାକ୍ଟ କରିବୁ ଆଉ ସେଇ ଅପେକ୍ଷାରେ ଆମେ ମାନେ ବି ରହିଛୁ ତେବେ ବହୁତ ବହୁତ ଧନ୍ୟବାଦ
0: ସୁବିଧା ହେଲା ଯଦି ସୁବିଧା ହେଲା ଆପଣ ମାନେ ଆସନ୍ତୁ ମୁଁ ଏଠି 6 ମାସ କଟକଟାକୁ ଗଭର୍ଣ୍ଣମେଣ୍ଟ ଭଡ଼ା ରଖିଛି
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଇନ୍ଭିଟେସନ ପାଇଁ ଆମେ ଯିବା ପାଇଁ ନିହାତି ଟ୍ରାଏ କରିବୁ ତେବେ ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ କନେକ୍ଟ ହେଇଥିଲେ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ରହିଲି ନମସ୍କାର
0: ଯିବା ଆଗରୁ ଆଉ ଥରେ ମା ଶାରଳାଙ୍କ ପାଖରେ ପ୍ରସଙ୍ଗ ମା ଶାରଳା ମୋ ସଦସ୍ୟ ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ
1: ଧନ୍ୟବାଦ
0: ନମସ୍କାର।

0: ଆଉ ସେ ସାଲାରି ମାନେ ଖର୍ଚ୍ଚ କରିବାକୁ ବାଧ୍ୟ ହେଲି ଆଉ ପଇସା ପତ୍ର ଯେହେତୁ ନଥିଲା ଆଉ ତାଠୁ ମାନେ ବାକି ଆଣିକିରି ଚଳିବାର ଆଉ ଘର ଘରଠୁ ମଧ୍ୟ ବାପା ମାଙ୍କଠୁ ମାଗି ଆଣିକି ସବୁ ଚଳିବାର କିନ୍ତୁ ବହୁତ ଫାଷ୍ଟ ସାଲାରି ଯେତେବେଳେ ମିଳିଥିଲା ବହୁତ ଖୁସି ଲାଗିଥିଲା ଆଉ ଖର୍ଚ୍ଚ କରିଦେବାକୁ ପଡିଥିଲା ଗୋଟେ ରଖି ହେଇନଥିଲା
1: ଆଜ୍ଞା ତେବେ ତାପରେ ଯେତେବେଳେ ନେକ୍ସଟ ସାଲାରି ଆସିଲା ସେଟାକୁ ଆପଣ କେମିତି ୟୁଟିଲାଇଜ କରିଥିଲେ
0: ହଁ ମ୍ୟାଡାମ ତାପରେ ଖର୍ଚ୍ଚ ମାନେ ଘର ଖର୍ଚ୍ଚ ସହିତ ନିଜ ନିଜର ଯାହା ସବୁ ନିତ୍ୟ ଆବଶ୍ୟକ ଜିନିଷ ପତ୍ର ଯାହା ସବୁ ଇଚ୍ଛା ସବୁ କିଣାକିଣି କରି ଖର୍ଚ୍ଚ ଚାଲିଛି ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ମାନେ ପଇସା ଆସୁଛି ଯେତିକି ଖର୍ଚ୍ଚ ହେଇଯାଉଛି ଆଉ ରଖି ହଉନି ମ୍ୟାଡାମ
1: ଆଜ୍ଞା ତେବେ ଟିକେ ଟିକେ ଚେଷ୍ଟା କରୁଥାନ୍ତୁ ଅଳ୍ପ ବହୁତ ଯେତେ ବି ପାରୁ ପର୍ଯ୍ୟନ୍ତ କିଛି କିଛି ସେଭିଂସ କରିବା ପାଇଁ ଚେଷ୍ଟା କରୁଥାନ୍ତୁ
0: ହଁ ମ୍ୟାଡାମ
1: ଆଜ୍ଞା ବହୁତ ଭଲ ଲାଗିଲା ଆପଣ ଆମ ସହିତ କନେକ୍ଟ ହେଇଥିଲେ ରହିଲି ନମସ୍କାର
0: ନମସ୍କାର ମ୍ୟାଡାମ
1: ହଁ ସାଥୀ ବେଳେବେଳେ କଣ ହୁଏ କହିଲେ ଏତେ ଦରକାର ପଡିଯାଏ ଯେ ଆମେ ସେଭିଂସ କରିବାଟା ବି ଭୁଲିଯାଉ ଆକ୍ଚୁଆଲି ସେଭିଂସ ହେଇ ବି ପାରେ ନା ବେଳେବେଳେ ଆଉ କିଛି ଏମିତି ବି ଆମର ସଉକ ପୁରା କରିବାର ଗୋଟେ ଜୁନୁନ ଥାଏ ଆମ ଭିତରେ ଯେ ସାଲାରି ଆସିଲେ ମାନେ ଆମେ ସେଇ ସଉକ ଗୁଡା କେମିତି ଆଗ ପୁରା କରିବୁ ବୋଲି ଅନେକ ବସିଥାଉ ଅପେକ୍ଷା କରି ବସିଥାଉ ଯେ ସାଲାରି କେମିତି ଆସିବ ଆଉ ସେଇ ଯୋଉ ବାକି ଥିବା ସଉକ ସବୁ ପୁରା ହବ ତ ଆପଣ ନିଜ ଫର୍ଷ୍ଟ ସାଲାରିରେ ନିଜର ସଉକ ସବୁ ପୁରା କରିଥିଲେ ଖର୍ଚ୍ଚ କରିଦେଇଥିଲେ ସେ ଫର୍ଷ୍ଟ ସାଲାରିକୁ ନା ସେଭ୍ କରିଦେଇଥିଲେ କହିପାରିବେ ଆମ ସହିତ କନେକ୍ଟ ହେଇ କନେକ୍ଟ ହେବା ପାଇଁ ଡାଏଲ କରନ୍ତୁ ନମ୍ବର ହେଉଛି 06712303153 ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
1: ନମସ୍କାର ଶୁଭ ସନ୍ଧ୍ୟା କିଏ କହୁଥିଲେ କୋଉଠୁ କଲ୍ କରିଥିଲେ
2: ମୁଁ କଟକରୁ ରଶ୍ମିତା ମିନା କହୁଛି
1: ସ୍ୱାଗତ କରୁଛି ଆଜିର ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ କୁ ଆପଣ ଯେତେବେଳେ ଫାର୍ଷ୍ଟ ଇନକମ୍ କରିଥିଲେ ଫାର୍ଷ୍ଟ ସାଲାରି ପାଇଥିଲେ ତାକୁ କେମିତି ୟୁଟିଲାଇଜ କରିଥିଲେ
2: ମୁଁ ଯୋଉ ଫାର୍ଷ୍ଟ ସାଲାରି ପାଇଥିଲି ଆଉ ସେଇ ଯୋଉ ପଇସାଟା ଆମ ମାଙ୍କୁ ଦେଇଥିଲି
1: ଆଚ୍ଛା ମା କେତେ ଖୁସି ହେଇଥିଲେ କୁହନ୍ତୁ ତ
2: ବହୁତ ଖୁସି ଯେତିକି ନୁହଁ ସେତିକି ଦୁଃଖ ବି କରିଥିଲେ
1: ଦୁଃଖ କାହିଁକି
2: ମୋ ପରିସ୍ଥିତିଟା ସେତେବେଳେ ବହୁତ ଖରାପ ଥିଲା ସେତେବେଳେ ଯୋଉ ପଇସାଟା ଆସିଲା ହାତକୁ ଦେଲା ବେଳକୁ ମାନେ ଖୁସିଠୁ ଦୁଃଖଟା ବହୁତ ଅଧିକ ହେଇଯାଇଥିଲା
1: ତାମାନେ ମା ଟିକେ ଇମୋସନାଲ ହେଇଯାଇଥିଲେ ଆଚ୍ଛା ତାପରେ ଆପଣ ଯେତେବେଳେ ସବୁ ସାଲାରି ପାଆନ୍ତି ତାପରେ ପରେ ସବୁଯାକ ମାଙ୍କ ହାତରେ ହିଁ ଦେଇ ଦିଅନ୍ତି ଧରେଇ ଦିଅନ୍ତି ସବୁଯାକ ସାଲାରି ନା ନିଜ ସବୁ ପୁରା କରିବା ପାଇଁ କିଛି ଏଟା ସେଭ୍ କରିକି ରଖନ୍ତି
2: ନାଇଁ ନାଇଁ ମାଙ୍କୁ କିଛି ଦେଇଦିଅ ଆଉ କିଛି ଘର ଖର୍ଚ୍ଚ ପାଇଁ ବି ରଖ
1: ଆଚ୍ଛା ବହୁତ ବହୁତ ଧନ୍ୟବାଦ
2: ମାଙ୍କ ପାଇଁ ଜିନିଷ ମୋ ମା ଟିକେ କାନ ଟିକେ ପିନ୍ଧିବାକୁ ଭଲ ପାଆନ୍ତି ମାଙ୍କ ହାତରେ କିଛି ପଇସା ଦେଇକିନି ଆଉ କିଛି ପଇସାଟା ମୁଁ ସଞ୍ଚୟ କରିକିନି ମାଙ୍କୁ ଦିଟା କାନର କରିଥିଲି ମୋ ମା ଏତେ ଖୁସି ହେଇଥିଲେ ଏତେ ଖୁସି ହେଇଥିଲେ ମାନେ
1: ଆଜ୍ଞା ଆପଣଙ୍କର ସେଇ ଖୁସିଟାକୁ ଆମେ ଶୁଣିକି ବି ମେହସୁସ କରିପାରୁଛୁ ଯେ ଆପଣଙ୍କ ମା କେତେ ହିଁ ଖୁସି ହେଇଥିବେ ତେବେ ବହୁତ ବହୁତ ଧନ୍ୟବାଦ ଆପଣ ଏତେ ସୁନ୍ଦର ସ୍ମୃତି ଆମ ସମସ୍ତଙ୍କ ସହିତ ସେୟାର କରିଲେ ଆମ ସହିତ କନେକ୍ଟ ହେଇଥିଲେ ବହୁତ ବହୁତ ଧନ୍ୟବାଦ ସେଥିପାଇଁ ରହିଲି ନମସ୍କାର
2: ନମସ୍କାର
1: ସତରେ କେତେ ସୁନ୍ଦର କଥା କହିଲେ ସାଥୀ ଯେତେବେଳେ ଆମକୁ ଏଇ ସାଲାରି ମିଳେ ଏତେ ମାସକର ପୁରା ପରିଶ୍ରମ ପରେ କିଛି କିଛି ସାଥୀମାନେ ଯେମିତି କହିଲେ 3 ମାସ 6 ମାସ ପରେ ବି ତାଙ୍କର ସାଲାରି ମିଳେ ସେ ଯୋଉ ଅପେକ୍ଷା ଥାଏ ଫାର୍ଷ୍ଟ ସାଲାରି ପାଇବାର କେତେ କହିଲେ ମାନେ କେତେ ଖୁସି ଲାଗେ ସେ ସାଲାରି ଯେତେବେଳେ ହାତକୁ ଆସେ ଆଉ ସେଇ ସାଲାରିରେ ଯେତେବେଳେ ଘର ଲୋକଙ୍କ ପାଇଁ ଖାସ କରି ବାପା ମାଙ୍କ ପାଇଁ କିଛି କିଣାଯାଏ କିଛି କିଛି ବି କରାଯାଏ ସେ ଖାଇବା ଜିନିଷଟିଏ ବି କିଣିକି ଆଣିବାକୁ ବି ପଡ଼ୁ ଏତେ ଖୁସି ଲାଗେ ସେ ଜିନିଷ ଆଉ ଯେମିତି ଆମ ଶ୍ରୋତା ଭଉଣୀ କହୁଥିଲେ ତାଙ୍କ ମାଙ୍କ ପାଇଁ ଯେତେବେଳେ କିଛି ଗହଣା ତିଆରି କରିଦେଇଥିଲେ ତାଙ୍କ ସାଲାରିରୁ ସତରେ ତାଙ୍କ ମା କେତେ ଖୁସି ହେଇଥିବେ କହିଲେ ତ ଆପଣମାନେ ଯେତେବେଳେ ନିଜର ଫାର୍ଷ୍ଟ ସାଲାରି ପାଇଥିଲେ ତାକୁ କେମିତି ୟୁଟିଲାଇଜ କରିଥିଲେ ନିଜର ସଉକ ପାଇଁ ଖର୍ଚ୍ଚ କରିଦେଇଥିଲେ ନା ତାକୁ ସେଭ୍ କରିଥିଲେ କହିପାରିବେ ଆଉ ଖୁବ୍ ଅଳ୍ପ ସମୟ ହିଁ ବାକି ରହିଛି ଡାଏଲ କରନ୍ତୁ ନମ୍ବର ହେଉଛି 06712303153

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି। ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହେଲା ଦେଶର ସର୍ବବୃହତ୍ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ପାଳନ କରାଯାଉଛି ନମସ୍ତେ ଦିବସ। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ଦେବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ପବିତ୍ର ନେତ୍ରୋହବ ଏବଂ ନବଯୌବନ ବେଶ ଅନୁଷ୍ଠିତ। ଭୁବନେଶ୍ୱର ଲୋକସେବା ଭବନରେ ଆଉ କିଛି ସମୟରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। କେନ୍ଦ୍ର ସରକାର 36ଟି ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ

ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କଲେ ରାଜ୍ୟ ସରକାର। ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ୱେନ୍ ମଧ୍ୟରେ ମ୍ୟାଚ୍। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।

0: ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ଲୀ ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 78ତମ ଅଧ୍ୟାୟ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30। ସନ୍ଧ୍ୟା ଆସରୁ ଶୁଣିପାରିବେ ସନ୍ଧ୍ୟା 7:32। ରାତି 8:02 ରହିଛି କାର୍ଯ୍ୟକ୍ରମ ଗୀତରେ ମିତରେ। ରାତି 9:15 ଶୁଣିପାରିବେ କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ନିଜ ମନ ପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10:02। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 96ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା, ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିବେଦିତା ପାଣି। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ମୋ ପସନ୍ଦ କାର୍ଯ୍ୟକ୍ରମ ରହିଛି ସକାଳ 8:30। ଡାଇଲି ଲାଇଫ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଆପଣ ଫୋନ୍ ଯୋଗେ ରଖିପାରିବେ। ଦିନ 10 ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ କଳାକାର ଦିନ 11। ଦିନ 11:30 ଶୁଣିବେ କିଛି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। ମଧ୍ୟାହ୍ନ 12 ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଶୁଣିପାରିବେ ଦିନ 1:10। ଏଥିରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଆପଣ ରଖିପାରିବେ। ଦିନ 2:45 ଶୁଣିପାରିବେ କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଅପରାହ୍ନ 3:00। ମୋ ଦେଶ କାର୍ଯ୍ୟକ୍ରମ ଅପରାହ୍ନ 3:30। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 79ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:32 ଶୁଣିପାରିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର ଗୀତରେ ମିତରେ। ରାତି 8:02 ରାତି 9:15 କାର୍ଯ୍ୟକ୍ରମ ଅଭୁଲା ସ୍ମୃତି ଏବଂ ରେନ୍ବୋ ଏସ୍ଏମ୍ଏସ୍ ରାତି 10:02। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 78ତମ ଭାଗ।
1: ଏପିସୋଡ୍ ନମ୍ବର 78।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଅଠସ୍ତରୀତମ ଭାଗ। ଟ୍ୟୁନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେଟେକ୍ ତେଲସି ତେଲତାଗ। ବର୍ତ୍ତମାନ ଆସନ୍ତୁ ଶୁଣିବା ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

କେନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲ ତାକ ଷ୍ଟୁଡ଼ିଓ ଘଣ୍ଟାରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଶୁଭ ସନ୍ଧ୍ୟା। ଆଜିର ଏହି ପବିତ୍ର ସନ୍ଧ୍ୟାରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଆସନ୍ତୁ ଶୁଣିବା କିଛି ଭକ୍ତିଭାବପୂର୍ଣ୍ଣ ଭଜନ। ପ୍ରଥମ ଭଜନଟି ଶୁଣିପାରିବେ ଶାନ୍ତିଲତା ବାରିକଙ୍କ କଣ୍ଠରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିରେ 4,600 କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ରାସ୍ତା ସଂଯୋଗ ହୋଇନଥିବା ସମସ୍ତ ଗ୍ରାମ ଓ ଦୁର୍ଗମ ଅଞ୍ଚଳକୁ ଯୋଜନା ଅଧୀନରେ ସଡ଼କ ନିର୍ମାଣ କରାଯିବ। ସେହିଭଳି ସେତୁବନ୍ଧ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 3,167 ପୁରୁଣା ସେତୁକୁ ମରାମତି କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଯେଉଁଥିରେ ଅନ୍କନେକ୍ଟେଡ୍ ଗାଁ ଗୁଡ଼ିକ ଅଛି, ସେହିସବୁ ଗାଁ ଗୁଡ଼ିକରେ କେମିତି ଆମେ ରୋଡ୍ ପ୍ରୋଭାଇଡ୍ କରିବା, ତା ପାଇଁ ଏ ସ୍କିମ୍ ଅଛି। ଏଥିରେ ମିଶନ ପାୱାର ନୂଆ ଗଭର୍ଣ୍ଣମେଣ୍ଟର ଅଛି, ସେଇଟା ପାୱାର, ୱାଟର ଆଉ ରୋଡ୍ ସମସ୍ତଙ୍କୁ ପହଞ୍ଚାଇବା ପାଇଁ, ଛୋଟ ଛୋଟ ହ୍ୟାମ୍ଲେଟ୍କୁ ବି ପହଞ୍ଚାଇବା ପାଇଁ, ସେଇଟା ସବୁ ଏହି ଯୋଜନା ଅନ୍ତର୍ଗତ ହେବ। ଏଥିରେ 4,000 କୋଟିର ପ୍ରୋଭିଜନ କରାଯାଇଛି।
0: ଭୁବନେଶ୍ୱର ସ୍ଥିତ ପର୍ଯ୍ୟଟନ ଭବନରେ

ପୂର୍ବରୁ ଏହି ଘଟଣାରେ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଉଚ୍ଚ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ତାଲିକା ପରବର୍ତ୍ତୀ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ପ୍ରଶିକ୍ଷଣରେ ଚିଠା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଅଭିଯୋଗର ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଭିଯୋଗକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ଦିବସ ରାଜ୍ୟବ୍ୟାପୀ ଆଜିଠାରୁ ପାଳନ କରାଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଖ୍ରୀଷ୍ଟାବ୍ଦରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ ତନ୍ମୟତା।

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि

0: ଜିଏସ୍ଟି କାଉନ୍ସିଲ୍ ନିଜର 56ତମ ବୈଠକରେ ହେଲ୍ଥ କେୟାର ଦ୍ରବ୍ୟକୁ ଶସ୍ତା କରିବା ଦ୍ୱାରା ଆମ ଦେଶର ବୃହତ୍ ଜନସଂଖ୍ୟାକୁ ଏକ ଆଶ୍ୱାସନା ମିଳିଛି। ଭାରତର ମଧୁମେହ ରୋଗୀଙ୍କ ପାଇଁ ଦୈନିକ ଜରୁରୀ ଗ୍ଲୁକୋମିଟର ଏବଂ ଷ୍ଟ୍ରିପ୍ସ ଉପରେ ଜିଏସ୍ଟିର ଦର ହ୍ରାସ କରିଦିଆଯାଇଛି। ଡାକ୍ତରୀ ଚଷମା ଉପରେ ମଧ୍ୟ ଜିଏସ୍ଟି ହ୍ରାସ କରାଯାଇଛି। ବ୍ରେଷ୍ଟ କ୍ୟାନ୍ସର ସହିତ ଆସ୍ଥମାର ଉନ୍ନତ ଚିକିତ୍ସା ପାଇଁ କେତେକ ଦରକାରୀ ଔଷଧ, ଥର୍ମୋମିଟର, ଡାଇଗ୍ନୋଷ୍ଟିକ୍ କିଟ୍ସ ଉପରେ ବି ଟ୍ୟାକ୍ସର ଦର ହ୍ରାସ କରାଯାଇଛି।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହେଲା ଦେଶର ସର୍ବବୃହତ୍ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍କୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ପବିତ୍ର ନେତ୍ରୋହବ ଏବଂ ନବଯୌବନ ବେଶ ଅନୁଷ୍ଠିତ। 2023 ବ୍ୟାଚ୍ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ହାସଲ କରିବା ଉପରେ କଲେ ଗୁରୁତ୍ୱାରୋପ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ସମ୍ଭଲପୁର ଜିଲ୍ଲାର ବିକାଶ ରାଜସ୍ୱ ସେବାରେ ଜିଲ୍ଲାର ଅଗ୍ରଗତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ଭଲପୁରଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ, ନମସ୍କାର।

0: ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବତନ୍ମ।

0: ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

0: ଫମ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଫ୍ଲାଇଆସ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା। ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜ୍ବାଷ୍ଟନ୍ଠାରେ ଜାରି। ବିସ୍ତୃତ ସମ୍ବାଦ, ରେଳବାଇ କ୍ଷେତ୍ରରେ ଏକ ପ୍ରମୁଖ ନୀତିଗତ ସଂସ୍କାର ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଉନ୍କକ୍ତ ରେଳ ୱାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ଫ୍ଲାଇଆସ୍ ପରିବହନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହି କଣ୍ଟେନରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି, ଦେଶରେ ବାର୍ଷିକ ପ୍ରାୟ 340 ନିୟୁତ ଟନ୍ ଫ୍ଲାଇଆସ୍ ଉତ୍ପାଦିତ ହୋଇଥାଏ। ସିମେଣ୍ଟ ଉତ୍ପାଦନ ଏବଂ ରାସ୍ତା ନିର୍ମାଣରେ ଏହା ଅତ୍ୟନ୍ତ ଉପଯୋଗୀ। ନୂତନ କଣ୍ଟେନର ଆଧାରିତ ବ୍ୟବସ୍ଥା ଲୋଡିଂ ପରିବହନ ଏବଂ ସଂରକ୍ଷଣ ସମୟରେ ଧୂଳି ପ୍ରଦୂଷଣକୁ ହ୍ରାସ କରିପାରିବ। କଣ୍ଟେନର ନୀତି ଅନୁଯାୟୀ ଏଥିପାଇଁ ଏକ ଏକୀକୃତ ଲାଇସେନ୍ସ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି।
2: ଅଗର ହମ୍ ଫ୍ଲାଇ ଆଶ୍ କା ଏକ ଅଚ୍ଛା ଟ୍ରାନ୍ସପୋର୍ଟେସନ୍ ମେକାନିଜମ୍ ବନା ସକତେ ହୈଁ ତୋ ଦେନ୍ ୱି କ୍ୟାନ୍ ୟୁଜ୍ ଫ୍ଲାଇ ଆଶ୍ ଇନ୍ ଇକୋନୋମିକ୍ ୱେ, ସିମେଣ୍ଟ ମେ ପ୍ରଡକ୍ସନ୍ ମେ ୟୁଜ୍ କର ସକତେ ହୈଁ ୟା ଫିର୍ ରୋଡ୍ କନ୍ଷ୍ଟ୍ରକ୍ସନ୍ ୟା କିସି ଦୂସରେ କନ୍ଷ୍ଟ୍ରକ୍ସନ୍ ମେ ହମ୍ କାମ୍ ମେ ଲେ ସକତେ ହୈଁ। ଅଭି ତକ୍ କ୍ୟା ଚ୍ୟାଲେଞ୍ଜ ଆତା ଥା, ରେଲ୍ ଟ୍ରାନ୍ସପୋର୍ଟେସନ୍ ମେ ଜବ୍ ଉସକୋ ୱାଗନ୍

ରାଜସ୍ୱ ଆଦାୟ 13,218 କୋଟି ଟଙ୍କାରୁ ବୃଦ୍ଧି ପାଇ 15,500 କୋଟି ଟଙ୍କା ହୋଇଛି। ବୈଠକରେ ମୁଖ୍ୟ ପାର୍ସଲ ସେବାର ଆଧୁନିକୀକରଣ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ରୋବୋଟିକ୍ସ ପ୍ରଯୁକ୍ତି ବିଦ୍ୟା ସମଗ୍ର ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ବ୍ରିକ୍ସ ଟ୍ରେଡ୍ ୟୁନିୟନ୍ ଫୋରମ୍ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟକ୍ଷେତ୍ର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିପାରିବ ବୋଲି କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସାମାଜିକ ସୁରକ୍ଷା ଆଧାରିତ ପଦକ୍ଷେପ ଏବଂ ଦକ୍ଷତା ବିକାଶ ମିଶନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଉପରେ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଚାକିରି ହରାଇବା ଭୟକୁ ଦୂର କରି ଦକ୍ଷତା ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅନ୍ୟାନ୍ୟ ପଛୁଆବର୍ଗ ତାଲିକାରେ 77ଟି ସମ୍ପ୍ରଦାୟର ଅନ୍ତର୍ଭୁକ୍ତିକୁ ରଦ୍ଦ କରିଥିବା କଲିକତା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆଗତ ମାମଲାକୁ ପ୍ରତ୍ୟାହାର କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ମାମଲା ପ୍ରତ୍ୟାହାର ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଆଗତ ଆବେଦନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ମିଂହାମ୍ର ଏଦ୍ବେଷ୍ଟନ୍ଠାରେ ଜାରି ରହିଛି। ଭାରତ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 47 ଓଭର 5ଟି ବଲ୍ରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଛି। ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଏଦ୍ବେଷ୍ଟନ୍ଠାରେ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହୋଇଛି।

ସମୟ ବର୍ତ୍ତମାନ ସନ୍ଧ୍ୟା 7 ବାଜି 37 ମିନିଟ ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଶୋ ସନ୍ଧ୍ୟା ଆସର। ସନ୍ଧ୍ୟା ଆସରରେ ଆପଣମାନେ ଜଣାଇପାରିବେ ନିଜର ପ୍ରିୟଜନମାନଙ୍କୁ ନିଜର ମନର କଥା ଜଣାଇପାରିବେ, ତାଙ୍କୁ ଗୁଡ୍ ୱିଶେସ୍, ଯଦି ଆଜି କାହାର ବର୍ଥଡେ କିମ୍ବା ଆନିଭର୍ସରି ଥାଏ ତାଙ୍କୁ ମଧ୍ୟ ଜଣାଇପାରିବେ ନିଜର ୱିଶେସ୍ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ। ତେବେ ଯାହାଙ୍କୁ ମେସେଜଟି କରିବା ପାଇଁ ଚାହୁଁଛନ୍ତି ପ୍ରଥମେ ନିଜର ଫୋନ୍ର ମେସେଜ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMR, ସେଇ ଟିକେ ସ୍ପେସ୍ ଦିଅନ୍ତୁ ଯାହାଙ୍କୁ ମେସେଜଟି କରିବାକୁ ଚାହୁଁଛନ୍ତି, ଯାହାଙ୍କୁ ନିଜର ଗୁଡ୍ ୱିଶେସ୍ ଜଣାଇବା ପାଇଁ ଚାହୁଁଛନ୍ତି ତାଙ୍କ ନାଁ ଓ ଆଡ୍ରେସ୍ ସହିତ ନିଜର ମେସେଜଟିକୁ ଲେଖନ୍ତୁ। ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 09499563210 କିମ୍ବା ହ୍ୱାଟ୍ସଆପ୍ ନମ୍ବର ରହିଛି 8895254200।

ଆଉ ଠିକଣା ଲେଖି ପଠେଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 09495963210 କିମ୍ବା ହ୍ୱାଟ୍ସଆପ୍ ନମ୍ବର ରହିଛି 8895254200। ବର୍ତ୍ତମାନ ପହଞ୍ଚୁଛି କିଛି ମିଠା ମିଠା ଗୀତ ଖାସ୍ ଆପଣମାନଙ୍କ ପାଇଁ ଆପଣମାନଙ୍କ ପାଖରେ। ଏମିତି ହିଁ ଯୋଡ଼ି ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ସହିତ। ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେଇତେ ଦାଗ ବର୍ତ୍ତମାନ ଯୋଉ ଚାଲିଛି ସନ୍ଧ୍ୟା ଆସର ରେ ପ୍ରଥମ ସୃଷ୍ଟି କରିଛନ୍ତି ଟୁନାଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ସମସ୍ତଙ୍କୁ ଶୁଭ ସନ୍ଧ୍ୟା ଜଣାଇଛନ୍ତି ଆଉ ଏହି ସୁନ୍ଦର ବର୍ଷା ଭିଜା ଶୁଭ ସନ୍ଧ୍ୟାରେ ରେନ୍ବୋର ସମସ୍ତ ସଦସ୍ୟ ଏବଂ ରେନ୍ବୋକୁ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସପରିବାର ତାଙ୍କ ସହିତ ସବୁ ଶ୍ରୋତା ବନ୍ଧୁଙ୍କ ସହିତ ତାଙ୍କ ସପରିବାର ବି ଭଲରେ ଏବଂ ଖୁସିରେ ରୁହନ୍ତୁ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ବି କରିଛନ୍ତି। ବହୁତ ବହୁତ ଧନ୍ୟବାଦ ସେଠି ଆପଣଙ୍କୁ ଆପଣଙ୍କର ଏହି ସୁନ୍ଦର ମେସେଜ ପାଇଁ ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ଆମ ତରଫରୁ ଆମର ଅଗଣିତ ଶ୍ରୋତା ବନ୍ଧୁଙ୍କ ତରଫରୁ। ତେବେ ଆଶା କରୁଛୁ ଆପଣ ବି ବହୁତ ଭଲରେ ଥିବେ, ସବୁବେଳେ ଏମିତି ସୁସ୍ଥ ଥାନ୍ତୁ, ହସୁଥାନ୍ତୁ, ଖୁସିରେ ରହିଥାନ୍ତୁ। ବହୁତ ବହୁତ ଧନ୍ୟବାଦ, ଆପଣ ଏମିତି ଆମ ସହିତ କନେକ୍ଟ ହୋଇ ରହିଥାନ୍ତୁ।

ସନ୍ଧ୍ୟାସରରେ ନେକ୍ସଟ ମେସେଜଟି କରିଛନ୍ତି ସ୍ୱାତି ଭୁବନେଶ୍ୱରରୁ ଲେଖୁଛନ୍ତି ଦିଦି ନମସ୍କାର ଶୁଭ ସନ୍ଧ୍ୟା ଆପଣଙ୍କୁ ମଧ୍ୟ ସାଥି ଭେରି ଗୁଡ୍ ଇଭିନିଂ ତେବେ ସାଥି ଲେଖୁଛନ୍ତି ଯେ ଆଜି ତାଙ୍କ ସାନ ଭଉଣୀ ମାମାଲିଙ୍କର ଜନ୍ମଦିନ ଆଉ ସେହି ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇବା ସହିତ ମୁଁ ମଧ୍ୟ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଦିଏ ବୋଲି ମେସେଜଟି କରିଛନ୍ତି ନିହାତି ସାଥି ଆମ ତରଫରୁ ମୋ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଆମକୁ ଶୁଣୁଥିବା ଅଗଣିତ ଶ୍ରୋତା ବନ୍ଧୁଙ୍କ ତରଫରୁ ଆପଣଙ୍କ ଭଉଣୀଙ୍କୁ ତାଙ୍କର ଶୁଭ ଜନ୍ମଦିନ ଅବସରରେ ଢେର ସାରା ଶୁଭେଚ୍ଛା ଆଉ ଶୁଭକାମନା ବହୁତ ବହୁତ ଧନ୍ୟବାଦ ସେଠି ଆପଣ ଆମ ସହିତ ଯୋଡ଼ି ହେଇଥିଲେ ଏମିତି ହିଁ ଯୋଡ଼ି ହେଇ ରହିଥାନ୍ତୁ ଆମ ସହିତ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ କହୁଥାନ୍ତୁ ଦିଲ୍ ସିଂ ଦିଲ୍ ଦାର।

ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟାସର। ସନ୍ଧ୍ୟାସରରେ ନେକ୍ସଟ ମେସେଜଟି କରିଛନ୍ତି ଆବାସିନ, ଦୀପକ କୁମାର, ମନୀଷ ଶର୍ମା, ବିମଲ, ଅଲିଶା ଅପାଟ, ତମନ୍ନାଲ ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖୁଛନ୍ତି। ଅପା ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ସାଥିମାନେ ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଇଭିନିଂ, ନମସ୍କାର ଆଉ ଜୟ ଜଗନ୍ନାଥ। ତେବେ ଲେଖୁଛନ୍ତି, ବର୍ଷା ଭିଜା ପାଗରେ କେମିତି ଅଛନ୍ତି? ମୁଁ ମସ୍ତ ଅଛି ଆଉ ଆଶା କରୁଛି ଆପଣମାନେ ବି ବିନ୍ଦାସ ଥିବେ। ତେବେ ଲେଖୁଛନ୍ତି, ଆଜି ଆମ ଅଫିସ ଷ୍ଟାଫ ମନୀଷ ଶର୍ମାଙ୍କ ହାପି ବାଲା ବର୍ଥଡେ, ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇ ଦେବେ। ନିହାତି ଆପଣଙ୍କର ଅଫିସ ଷ୍ଟାଫ ମନୀଷ ଶର୍ମାଙ୍କର ଆଜି ବର୍ଥଡେ, ଆଉ ସେହି ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ଆମ ତରଫରୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା। ତେବେ ଆହୁରି ମଧ୍ୟ ଲେଖୁଛନ୍ତି ଯେ ଦିଲ୍ ସେ ଦିଲ୍ କଭି

ସନ୍ଧ୍ୟା ଆସରରେ ନେକ୍ସଟ ମେସେଜଟି କରିଛନ୍ତି ରମେଶ ଚନ୍ଦ୍ର ସାହୁ ଅଖମା ଭାପୁର ଢେଙ୍କାନାଳରୁ ଲେଖୁଛନ୍ତି ଶୁଭ ସନ୍ଧ୍ୟା ମ୍ୟାଡାମ ନମସ୍କାର ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ ଅପର କରୁଣାରୁ ଆପଣ ଖୁବ୍ ଭଲରେ ଥିବେ ନିହାତି ଆପଣମାନଙ୍କ ଭଲ ପାଇବା ଆଉ ଆପଣମାନଙ୍କ ଆଶୀର୍ବାଦ ତା ସହିତ ପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ମଧ୍ୟ ବହୁତ ହିଁ ଭଲରେ ଅଛି ଆଉ ଆଶା କରୁଛି ଆପଣମାନେ ବି ବହୁତ ଭଲରେ ଥିବେ ସୁସ୍ଥ ଥିବେ ତେବେ ଲେଖୁଛନ୍ତି ଯେ ଆପଣଙ୍କ ଶୋକୁ ଖୁବ୍ ଭଲ ପାଏ ମୁଁ ଆପଣଙ୍କ ଉପସ୍ଥାପନା ମଧ୍ୟ ଖୁବ୍ ଭଲ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ମେସେଜ ପାଇଁ ଆପଣଙ୍କର ଫିଡ୍ବ୍ୟାକ୍ ପାଇଁ ବହୁତ ବହୁତ ଧନ୍ୟବାଦ ତେବେ ଲେଖୁଛନ୍ତି ବର୍ତ୍ତମାନ ସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି ତେଣୁ ମୋର ସବୁ ଶ୍ରୋତା ବନ୍ଧୁମାନଙ୍କୁ ଏବଂ ସବୁ ଆର୍ଯ୍ୟ ବନ୍ଧୁମାନଙ୍କୁ ସନ୍ଧ୍ୟାର ବର୍ଷା ଭିଜା ଶୁଭେଚ୍ଛା ଶୁଭକାମନା ତା ସହିତ ସମସ୍ତେ ଭଲରେ ଥାଆନ୍ତୁ ଏହି କାମନା ସହ ମେସେଜକୁ ପଠାଇଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଉପମା ଭାବୁ ଢେଙ୍କାନାଳରୁ ସାଥି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ମେସେଜ ପାଇଁ ତେବେ ଜାଣିକି ଖୁସି ଲାଗିଲା ଯେ ଆପଣଙ୍କୁ ଆମର ପ୍ରୋଗ୍ରାମ ସବୁ ଭଲ ଲାଗୁଛି ଆମର ଉପସ୍ଥାପନା ଶୈଳୀ ବି ଭଲ ଲାଗୁଛି ଆପଣ ଏତେ ପ୍ରଶଂସା କରୁଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ଆପଣଙ୍କର ଏତେ ସୁନ୍ଦର ମେସେଜ ପାଇଁ ଏତେ ଗୁଡ୍ ୱିଶେସ୍ ପାଇଁ ସମସ୍ତଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନେକ୍ସଟ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଏବଂ ଏଫ୍ଏମ୍ ରେନ୍ବୋର ସମସ୍ତ ଷ୍ଟାଫ୍ମାନଙ୍କୁ ଜଣାଇଛନ୍ତି ଗୁଡ୍ ଇଭିନିଂ ତେବେ ସମସ୍ତଙ୍କର ଶୁଭ ମନାସି ମେସେଜଟିକେ କରିଛନ୍ତି ସେଥିପାଇଁ ଆପଣଙ୍କୁ ସାଥି ବହୁତ ବହୁତ ଧନ୍ୟବାଦ ଆପଣ ଏମିତି ଆମ ସହିତ କନେକ୍ଟ ହେଇ ରହିଥାନ୍ତୁ ବହୁତ ବହୁତ ଧନ୍ୟବାଦ ଯେଉଁ ସାଥୀ ବନ୍ଧୁମାନେ ଆମ ସହିତ ଯୋଡ଼ି ହୋଇଥିଲେ ଏତେ ସୁନ୍ଦର ସୁନ୍ଦର ମେସେଜ ଆମକୁ କରିଥିଲେ ନିଜର ଗୁଡ୍ ୱିଶେସ୍ ଆମ ସମସ୍ତଙ୍କ ସହିତ ସେୟାର କରିଲେ ଆପଣ ସମସ୍ତଙ୍କୁ ଦିଲ୍ ସେ ଶୁକ୍ରିୟା

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ। 7ଟି ବିଭାଗର 13ଟି ପ୍ରସ୍ତାବକୁ ଅନୁମୋଦନ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ଭୁବନେଶ୍ୱରସ୍ଥିତ ଲୋକଭବନରେ 2023 ବ୍ୟାଚ୍ର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ଅର୍ଜନ କରି ସରକାର ଓ ନାଗରିକଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ଦେଲେ ପରାମର୍ଶ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ। କିଛିଦିନ ତଳେ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍କୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜୟ ନୀତି ସମ୍ପନ୍ନ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ପ୍ରତିପଦା ତିଥିରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଉଭା ଯାତ୍ରା। ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ। 6ଟି ନୂଆ ପାର୍କିଂସ୍ଥଳୀକୁ ମିଶାଇ କରାଯାଇଛି ମୋଟ 30ଟି ପାର୍କିଂ ସ୍ଥାନ। ଭକ୍ତଙ୍କ ସହାୟତା ପାଇଁ ସ୍ଥାପନ କରାଯାଇଛି 73ଟି ଟ୍ରାଫିକ୍ ଏଡ୍ ପୋଷ୍ଟ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କରାଯାଇଛି ବାରଣ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ। ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ସିତ ଦାକ ବର୍ତ୍ତମାନ ଶୋ ଚାଲିଛି ଗୀତରେ ମିତରେ ଆଉ ଏଇ ମ୍ୟୁଜିକାଲ ବ୍ରେକ୍ ପୂର୍ବରୁ ଆମେ କଥା ହଉଥିଲେ କେମିତି ଆମେ ନିଜ ଡାଇଜେଷ୍ଟିଭ୍ ହେଲ୍ଥର କେୟାର ନେଇପାରିବା ଟିକେ ପୂର୍ବରୁ କହୁଥିଲି ଯେ ଆପଣ ନିଜର ଡେଲି ଡାଏଟ୍ରେ ସନ୍ତୁଳିତ ଆହାରକୁ ବାଲାନ୍ସଡ୍ ଡାଏଟ୍କୁ ବାଲାନ୍ସଡ୍ ଫୁଡ୍କୁ ସାମିଲ କରିବେ ସେମିତି ସାଥି ଖାଇବା କଥା ଯେତେବେଳେ ଉଠିଛି ପାଣି କଥା କେମିତି ନ ଉଠିବ ବଡି ପାଇଁ ଯେତିକି ପାଣି ଦରକାର ସେତିକି ଲିଟର ଡେଲି ପିଇବା ପାଇଁ ଚେଷ୍ଟା କରନ୍ତୁ ଯଦି ବି ବର୍ଷା ଦିନରେ ଆପଣଙ୍କୁ ଶୋଷ ନ ଲାଗୁଛି ତେବେ ଚେଷ୍ଟା କରନ୍ତୁ ଶୋଷ ଲାଗିବା ପୂର୍ବରୁ ହିଁ ଆପଣ ପାଣି ପିଇବେ ଯାହାଫଳରେ କି ଆପଣଙ୍କ ବଡି ଡିହାଇଡ୍ରେଟେଡ୍ ହେବାରୁ ରକ୍ଷା ପାଇପାରିବ ତେବେ ଏବେ ଯେଉଁ ବର୍ଷା ସିଜନ୍ ବର୍ଷା ପାଗ ବେଶୀ ଆମେ ଦେଖିପାରିବା ଯେ ଜଳ ଦୂଷିତ ହେବାର ବହୁତ ସାରା କାରଣ ଅଛି ଆଉ ଦୂଷିତ ବି ହେଇଯାଏ ଏଇ ଟାଇମ୍ରେ ସୋ ଆମେ ବର୍ତ୍ତମାନ କ'ଣ କରିପାରିବା ନା କିଛି ପ୍ରିକସନ୍ସ ନେଇପାରିବା ନିଜ ହେଲ୍ଥ ପ୍ରତି ଯତ୍ନବାନ ହେଇକି ସେ ଯେଉଁ ପାଣି ଆମେ ପିଇବା ପାଣି ଆସୁଛି ସେ ଆରୋ ୱାଟର ହଉ କିମ୍ବା ଏଇ ଯେଉଁ ଗଭର୍ଣ୍ଣମେଣ୍ଟ ଟ୍ୟାପ୍ରୁ ଯେଉଁ ପାଣି ଆସୁଛି ଯେଉଁ ବି ସୋର୍ସରୁ ଆପଣ ପିଇବା ପାଣି ଆଣୁଛନ୍ତି ସେ ପିଇବା ପାଣିକୁ କ'ଣ କରନ୍ତୁ ନା ଫୁଟେଇ ଦିଅନ୍ତୁ ଭଲ ଭାବରେ ଫୁଟେଇ ଦିଅନ୍ତୁ ତାକୁ ଭଲ ଭାବରେ ଫୁଟେଇ ସାରି ଥଣ୍ଡା ହେବା ପାଇଁ ପୁରା ଛାଡ଼ି ଦିଅନ୍ତୁ ତାପରେ ସେ ପାଣିକୁ ଛାଣିକି ପିଅନ୍ତୁ କାହିଁକି ନା ଏ ବର୍ଷା ଦିନରେ ସାଧାରଣତଃ ଟିକେ ଜଳବାହିତ ରୋଗ ବେଶୀ ହେବାର ଚାନ୍ସେସ୍ ଥାଏ ତ ଆମେ ଯଦି ପାଣିକୁ ଫୁଟେଇ ଛାଣି ତାକୁ ଥଣ୍ଡା କରିକି କନ୍ଜ୍ୟୁମ୍ କରିବା ପିଇବା ତାହେଲେ ସେ ଜଳବାହିତ ରୋଗ ହେବାରୁ ନିଜକୁ ଆଉ ନିଜର ପୁରା ଫ୍ୟାମିଲିକୁ ଆମେ ରକ୍ଷା କରିପାରିବା ସହିତ ମଧ୍ୟ ସାଥୀ ଏଇ ଆମର ଡାଇଜେଷ୍ଟିଭ୍ ହେଲ୍ଥକୁ ବେଟର କରିବା ପାଇଁ ଗଟ୍ ହେଲ୍ଥକୁ ବେଟର କରିବା ପାଇଁ ଡେଲି ନିଜ ଡାଏଟ୍ରେ ପ୍ରୋବାୟୋଟିକ୍କୁ ଆମେ ସାମିଲ କରିପାରିବା ଆଉ ଦହିରେ ତାଜା ଦହିରେ ପ୍ରୋବାୟୋଟିକ୍ ଭରପୁର ମାତ୍ରାରେ ଥାଏ ସୋ ବେଶୀ ପରିମାଣରେ ନ ଖାଇକି ଡେଲି ଡାଏଟ୍ରେ ଆମେ ଅଳ୍ପ ଅଳ୍ପ କରିକି ତାଜା ଦହି ସତେଜ ଦହିକୁ ସାମିଲ କରିପାରିବା କ'ଣ ହୁଏ କହିଲେ ଆମେ କାର୍ଯ୍ୟ ବ୍ୟସ୍ତତାରେ ଏତେ ବ୍ୟସ୍ତ ରହିଯାଉ ଯେ କ'ଣ ଖାଉଛେ ତ ଜାଣି ହେଇପାରେ ନା ତାପରେ ବି ଆମେ କେମିତି ଖାଉଛେ କୋଉ ଟାଇପ୍ରେ ଖାଉଛେ ସେଟା ବି ଆମର ଏତେ ଧ୍ୟାନ ରହେନି କେମିତି ଜଲ୍ଦି ଜଲ୍ଦି ଖାଇଦେବା ଆଉ ନିଜ କାମରେ ବାହାରି ଯିବା ଆଉ ଫୋନ୍ ଦେଖିବାରେ ବି ଆମେ ଆଜିକାଲି ବ୍ୟସ୍ତ ହେଇଯାଉଛୁ ଆଜିର ଯୋଉ ୟୁଥ୍ ମାନେ କେତେ ସ୍ପିଡ୍ ସ୍ପିଡ୍ ସବୁ ଖାଇଦେଉଛନ୍ତି ଆଉ ଆଗରୁ ଦେଖିଥିବେ ଯେତେବେଳେ ଆମର ପୁରୁଖ ଲୋକମାନେ ସେ ଜେଜେବାପା ଜେଜେମା ଅମଳର ଲୋକମାନେ ଯୋଉ ସେମାନେ ପୁରା ଧୀରେ ଧୀରେ ଖାଦ୍ୟକୁ ଚୋବେଇ ଚୋବେଇ ଖାଆନ୍ତି ଆକ୍ଚୁଆଲି ସେମିତି ଧୀରେ ଧୀରେ ଖାଇବା ଚୋବେଇକି ହିଁ ଖାଇବା ଉଚିତ କାହିଁକି ନା ଆମେ ଯଦି ଭଲସେ ଚୋବେଇକି ଖାଇଥିବା ତାହେଲେ ଆମର ଗଟ୍ ତାକୁ ସେଇ ଯୋଉ ଖାଦ୍ୟକୁ ପ୍ରୋସେସିଂ କରିବାରେ ବେଶୀ ସମୟ ନିଏନି ଆଉ ତାକୁ ବହୁତ ଜଲ୍ଦି ଡାଇଜେଷ୍ଟ କରିଦିଏ ଆଉ ଯେତେ ସରଳୀକୃତ ହେଇକି ଖାଇବା ଆମ ଡାଇଜେଷ୍ଟିଭ୍ ସିଷ୍ଟମ୍ ଭିତରକୁ ଯିବ ସେତେ ଜଲ୍ଦି ଖାଦ୍ୟ ପାଚନ କ୍ରିୟା ଆମର ଜଲ୍ଦି କମ୍ପ୍ଲିଟ୍ ହେବ ଆଉ ବଦ ହଜମର ଯେଉଁ ଶିକାର ଆମକୁ ହେବାକୁ ପଡ଼ିଥାଏ ମ୍ୟାକ୍ସିମମ୍ ଟାଇମ୍ ଆଜିକାଲିର ଜେନେରେସନ୍ ମ୍ୟାକ୍ସିମମ୍ ଟାଇମ୍ ଏଇ ଯେଉଁ ବଦ ହଜମର ଶିକାର ହେଉଛନ୍ତି ସେହିସବୁରୁ ତାଙ୍କୁ ଟିକେ ରାହତ ମିଳିପାରିବ ସୋ ଖାଇବା ସମୟରେ ଧୀରେ ଧୀରେ ଚୋବେଇ ଚୋବେଇ ଖାଆନ୍ତୁ ଆଉ

ଖାଇବା ସମୟରେ ପ୍ରାୟତଃ ଆମେ କ'ଣ କରୁ ନା ପାଣି ପିଇ ଦଉ, ଟିକେ ଖାଉ ପୁଣି ଟିକେ ପାଣି ପିଇ ଦଉ। ତ ସେଟାକୁ ଆଭଏଡ଼ କରି ଖାଇସାରିବାର ଅଧଘଣ୍ଟା ପରେ ପାଣିଟାକୁ ପିଇବା ଉଚିତ।

0: ବଡଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 7:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ

0: ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ।

जब दिन ढल जाए सांझ की दुल्हन बदन चुराए।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

0: किसी के,
1: क्या करना है दीदी?
0: अरे हो रहना किसी के,

ଶୁଣିଲେ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷୋଳ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 10:03 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଆପଣଙ୍କର ପ୍ରିୟର କାର୍ଯ୍ୟକ୍ରମ ଯାହାର ନାଁ ହେଉଛି ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ନିଜ ମନପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି, ଟିକେ ସ୍ପେସ୍ ଦିଅନ୍ତୁ, କେଉଁ ଗୀତଟି ଶୁଣିବାକୁ ଚାହୁଁଛନ୍ତି ତା'ର ପ୍ରଥମ ଧାଡ଼ି ଲେଖନ୍ତୁ, ଗୀତଟି କେଉଁ ଫିଲ୍ମ ବା କେଉଁ ଆଲବମ୍ ତା ନାଁଟିକୁ ମେନ୍ସନ୍ କରନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ୍ ନମ୍ବର 09495963210 କିମ୍ବା ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ବର 8895254200।

ପହଞ୍ଚିଯାଇଛି ଆମ ପାଖରେ ଆଜିର ପ୍ରଥମ ମେସେଜଟି। ମେସେଜକୁ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତଲ ଆଠଗଡ଼ରୁ। ଶୁଣିବାକୁ ଚାହିଁଛନ୍ତି

ଆଗକୁ ଆସୁଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ଗୋଟେ ସୁନ୍ଦର ଭକ୍ତିଗୀତଟି ଯାହାକୁ ଗାଇଛନ୍ତି ଅରବିନ୍ଦ ମୁଦୁଲି। ପରବର୍ତ୍ତୀ ମେସେଜଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ। ଶୁଣିବାକୁ ଚାହିଁଛନ୍ତି ଆଶା ଭୋସଲେ ଏବଂ କୁମାରସନଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତଟି। ତେବେ ସାଥି ପହଞ୍ଚାଇଲେ ଆପଣମାନଙ୍କ ପସନ୍ଦର ଗୀତ ଆପଣମାନଙ୍କ ପାଖରେ। ଏମିତି ହିଁ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ବାଜୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ଲୀ ତିଲତା ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ମେସେଜ୍ଟି କରିଛନ୍ତି ସତ୍ୟପ୍ରକାଶ ସିଂ ଅନୁଗୁଳରୁ ଶୁଣିବାକୁ ଚାହିଁଛନ୍ତି ରୂପ କୁମାର ରାଠୋଡ ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ନେକ୍ସଟ ମେସେଜ୍ଟି କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ ଶୁଣିବାକୁ ଚାହିଁଛନ୍ତି ଏସ୍ ଜାନକୀଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ନିଶ୍ଚୟ ଶୁଣେଇଦେବି ସାଥୀ ତେବେ ନେକ୍ସଟ ମେସେଜ୍ଟି କରିଛନ୍ତି ନରଗଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀଦେବୀ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ ନିଶା ତୁଲସୀ ଏବଂ ଦିଶା ଗୋସ୍ୱାମୀ ସାଥୀମାନେ ପହଞ୍ଚିଲେ ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଏମିତି ହିଁ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ ଆମ ସହିତ କହୁଥାନ୍ତୁ ତୁଲସୀ ତିଲତା।

ଟେନ୍ ଭଏସ୍ମେସ୍ରେ ନେକ୍ସଟ ମେସେଜଟି କରିଛନ୍ତି ବାଙ୍ଗୁଆରୀରୁ ବିଜୟ, ପଙ୍କୁ, ରିକୁ, ଚିକୁ, ସୁଶ୍ରୀ, ଗୁନୁ, ସୋନୁ, ଦେବୁ ଏବଂ ସୋମ ଶୁଣିବାକୁ ଚାହିଁଛନ୍ତି ଏସ୍ ଜାନକୀଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତଟି ଶୁଣିବା ପାଇଁ କାର୍ଯ୍ୟକ୍ରମରେ ନେକ୍ସଟ ମେସେଜଟି କରିଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖିଲାଲ ବର୍ମା ଭାଟପରା ଛତିଶଗଡ଼ରୁ ଏବଂ ତାଙ୍କ ପରେ ପରେ ମେସେଜଟି କରିଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ଦେଓକାଲି ଶଙ୍କତ୍ରାସ କଟକରୁ ସେଠି ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ୍ ମେସେଜ୍ଟି କହିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ ଏହି ମେସେଜ୍ଟି କହିଛନ୍ତି ହିତେନ୍ଦ୍ର ଦାସ ଆସାମରୁ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ

କାର୍ଯ୍ୟକ୍ରମରେ ଆଉ ମଧ୍ୟ ସାଥୀମାନେ ଆମ ସହିତ ଯୋଡ଼ି ହୋଇଥିଲେ, ସେମାନେ ହେଲେ ସୋମ ପ୍ରକାଶ, କଳ୍ପନା ମହାନ୍ତି, ଭାରତଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ, ନୂଆହାଟ ଡେରାବିସ୍ କେନ୍ଦ୍ରାପଡ଼ାରୁ ଯୋଡ଼ି ହୋଇଥିଲେ କାହ୍ନୁଚରଣ ବେହେରା, ହାଲୁ ଭାଇ ସେୟା ନାଠଗଡ଼ରୁ ଯୋଡ଼ି ହୋଇଥିଲେ, ଚାନ୍ଦେଲ ଝାଡ଼ଖଣ୍ଡରୁ ଯୋଡ଼ି ହୋଇଥିଲେ ତୁଳସୀ ଦାସ ମହତୋ, କଳ୍ପନା ମହତୋ, ମନୋରମା ମହତୋ, ମନମୋହିନୀ, ଦୀନବନ୍ଧୁ ମହତୋ,

ଏଥର ଯୋଡ଼ି ହୋଇଥିଲେ ଡମ୍ବରୁଧର ରଥ ଶର୍ମା, ସୁରକ୍ଷା ସହଯୋଗ ଭବନ ସିଡିଏ ସେକ୍ଟର 13 କଟକରୁ ଏବଂ ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଯୋଡ଼ି ହୋଇଥିଲେ। ସାଥିମାନେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣମାନେ ଆମ ସହିତ ଯୋଡ଼ି ହୋଇଥିଲେ ଏତେ ସମୟ ପର୍ଯ୍ୟନ୍ତ, ଧୈର୍ଯ୍ୟ ଧରି ଆମ କାର୍ଯ୍ୟକ୍ରମ ଶୁଣୁଥିଲେ, କେତେବେଳେ ଆପଣଙ୍କ ଗୀତ ବାଜିବ ବୋଲି ବି ଧୈର୍ଯ୍ୟ ଧରି ରହିଥିଲେ। କିନ୍ତୁ ସମୟର ପାବନ୍ଦି ପାଇଁ ଆପଣମାନଙ୍କର ସମସ୍ତଙ୍କର ଗୀତ ଶୁଣିବା ଟିକେ କଷ୍ଟକର ହୋଇପଡ଼ୁଛି। ଠିକ୍ ଅଛି, ମନ ଦୁଃଖ କରନ୍ତୁ ନାହିଁ, ନେକ୍ସଟ ଟାଇମ୍ ନିଶ୍ଚୟ ଟ୍ରାଏ କରିବୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତକ୍ ଷ୍ଟୁଡ଼ିଓ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 11:08 ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟତାଳି ଶୁଣିପାରିବେ 6:05 ଅତିପରି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 96ତମ ଭାଗ ଶୁଣିପାରିବେ 6:40 ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବିଷୟ ରହିଛି ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିବେଦିତା ପାଣି ଶୁଭ ସକାଳ ଶୁଣିପାରିବେ 7:25 ମୋ ପସନ୍ଦ 8:30 ଡେଲି ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ନିଜର ମତ ଫୋନ୍ ଯୋଗେ ରଖିପାରିବେ ଦିନ 10:00 ରହିଛି କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ କଳାକାର ଦିନ 11:00 ଦିନ 11:30 ଶୁଣିପାରିବେ କିଛି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ମଧ୍ୟାହ୍ନ 12:00 ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ ଶୁଣିପାରିବେ ଦିନ 1:10 ଏଥିରେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ନିର୍ଦ୍ଧାରିତ ବିଷୟରେ ଆପଣ ନିଜର ମତ ରଖିପାରିବେ ଦିନ 2:45 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି 3:00 ମୋ ଦେଶ କାର୍ଯ୍ୟକ୍ରମ 3:30 ସୁରିଲା ଆଫ୍ଟରନୁନ୍ 4:00 ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 79ତମ ଅଧ୍ୟାୟ ଶୁଣିପାରିବେ 6:10 ଏବଂ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା 6:30

ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଷୋଡ଼ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି। ଏଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ଦେଖା ହେବ ଆଉ ଗୋଟିଏ ନୂଆ ଦିନରେ। ସେ ପର୍ଯ୍ୟନ୍ତ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ ଏବଂ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆଉ କହୁଥାନ୍ତୁ ଦିଲ୍ସି ଦିଲ୍ଦା, କିନ୍ତୁ ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଶୁଭରାତ୍ରୀ।

ସେଇ ଭକ୍ତଙ୍କ ଆକୁଳ ଡାକ ଶୁଣି ପ୍ରଭୁ ହସିଲେ ଆଉ କହିଲେ, ଭକ୍ତ ଯେତେବେଳେ ମୋ ପାଖକୁ ଆସିପାରୁନାହାନ୍ତି ମୁଁ ନିଜେ ତାଙ୍କ ପାଖକୁ ଯିବି। ଏହି ଚିନ୍ତାରୁ ଆରମ୍ଭ ହେଲା ରଥଯାତ୍ରା। ଏହା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଭଗବାନଙ୍କର ଭକ୍ତଙ୍କ ଘରକୁ ଆସିବାର ଦିନ। ହଁ, ପବିତ୍ର ରଥଯାତ୍ରାର ଦିନ। ମହାପ୍ରଭୁ ଏବେ ସୁସ୍ଥ ହେଉଛନ୍ତି ଏବଂ ଆଉ କିଛି ଦିନ ମଧ୍ୟରେ ସେ ରଥଯାତ୍ରା କରି ନିଜ ଗୁଣ୍ଡିଚା ମନ୍ଦିରର ଯାତ୍ରାର କାହାଣୀ ଲେଖିବେ। ଆଉ ଗୋଟିଏ ଦିନ ବଳଭଦ୍ର ଭାଇ କହିଲେ, ଭାଇ ଚାଲ ମାଉସୀ ଘରକୁ ଯିବା। ଦେବୀ ସୁଭଦ୍ରା ମଧ୍ୟ ଏଥିରେ ଖୁସି ହେଲେ। ଆଉ କାଳିଆ ସାନ୍ତ ତ ସବୁବେଳେ ଭକ୍ତଙ୍କ ସହିତ ମିଶିବାକୁ ପ୍ରସ୍ତୁତ। ତିନି ଭାଇ ଭଉଣୀ ରଥରେ ବସିଲେ। ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ, ଆଉ ଲକ୍ଷେ ଲକ୍ଷେ ଲୋକ ହରିବୋଲ ଜୟ ଜଗନ୍ନାଥ ଧ୍ୱନିରେ ପୁରୀ କମ୍ପି ଉଠିଲା। ଆଉ ସେ ଦାଣ୍ଡରେ କେହି ଛୋଟ ନୁହଁ, କେହି ବଡ଼ ନୁହଁ, ରାଜା ମଧ୍ୟ ରଥ ସଫା କରନ୍ତି, ସାଧାରଣ ଲୋକ ମଧ୍ୟ ରଥ ଟାଣନ୍ତି। ସେଇଥିପାଇଁ ତ ଜଗନ୍ନାଥଙ୍କୁ କୁହାଯାଏ ସାରା ବିଶ୍ୱର ନାଥ।

ଶୁଣୁଛନ୍ତି ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସହିତ ରଥଯାତ୍ରାର ସବୁଠୁ ସୁନ୍ଦର ଦୃଶ୍ୟ ଗଜପତି ମହାରାଜ ସୁନା ବେଶରେ ନୁହଁ, ହାତରେ ସୁନାର ଝାଡୁ ଧରି ରଥ ସଫା କରନ୍ତି। କାହିଁକି? କାରଣ ଜଗନ୍ନାଥଙ୍କ ସମ୍ମୁଖରେ ରାଜା ମଧ୍ୟ ସେବକ। ଏହି ପରମ୍ପରା ଆମକୁ ଶିଖାଏ ଅହଙ୍କାର ନୁହେଁ, ସେବା ହିଁ ସବୁଠୁ ବଡ଼ ଧର୍ମ। ହଁ, କୁହାଯାଏ ଗୋଟିଏ ଗାଁରେ ଜଣେ ବୃଦ୍ଧ ମା ରହୁଥିଲେ। ପ୍ରତିବର୍ଷ ସେ କହୁଥିଲେ, କାଳିଆରେ ଏଥର ଆସିବୁ ତ, କିନ୍ତୁ ବୟସ ବଢ଼ିଗଲା, ସେ ଆଉ ଚାଲିପାରିଲେ ନାହିଁ। ରଥଯାତ୍ରା ଦିନ ସେ ଘର ଆଗରେ ଦୀପ ଜଳାଇ ଆଖି ବନ୍ଦ କରି କହିଲେ, ପ୍ରଭୁ ମୁଁ ଆସିପାରିଲିନି। କିନ୍ତୁ ସେଇ ରାତିରେ ସ୍ୱପ୍ନ ଦେଖିଲେ ଜଗନ୍ନାଥ ହସିକି।

ବୁଝନ୍ତି, ତୁ ଆସିନଥିଲୁ ସେଇଥିପାଇଁ ତ ମୁଁ ଆସିଲି। ଭକ୍ତିର ଏହାଠାରୁ ବଡ଼ ଉଦାହରଣ ଆଉ କ'ଣ ହେଇପାରେ। ହଁ, ଆମ ଜୀବନ ଗୋଟିଏ ରଥ, ଆଉ ଶରୀର ହେଉଛି ରଥୀ, ମନ ହେଉଛି ଏହାର ଦୌଡ଼ି ବା ରସି, ବିବେକ ହେଉଛି ସାରଥୀ, ଆଉ ଈଶ୍ୱର ହେଉଛନ୍ତି ଆମ ପଥ ପ୍ରଦର୍ଶକ। ଯେପର୍ଯ୍ୟନ୍ତ ଆମେ ପ୍ରେମ, ଦୟା, କ୍ଷମା, ସତ୍ୟ ଏଇ ଚାରିଟି ଚକାକୁ ସନ୍ତୁଳନ ରଖିବା, ସେ ପର୍ଯ୍ୟନ୍ତ ଆମ ଜୀବନର ରଥ ଠିକ୍ ଦିଗକୁ ଚାଲିବ। ପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ପୁରୀରେ ନୁହଁ, ସେ ପ୍ରତ୍ୟେକ ହୃଦୟରେ ଅଛନ୍ତି। ଯେଉଁଠି ପ୍ରେମ ଅଛି, ଯେଉଁଠି ସେବା ଅଛି, ଯେଉଁଠି ମମତା ଅଛି, ସେଇଠି ଜଗନ୍ନାଥ ଅଛନ୍ତି। ଆଜିର ପ୍ରଭାତରେ ଚାଲନ୍ତୁ ସମସ୍ତେ ମନେ ମନେ କହିବା, ହେ କାଳିଆ ସାନ୍ତ, ଆମ ମନରୁ ଅହଙ୍କାର ଦୂର କର, ସେବାର ଶକ୍ତି ଦିଅ, ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଓ ଭକ୍ତି ଭରିଦିଅ।

ସମସ୍ତେ ମନେ ମନେ କହିବା, ହେ କାଳିଆ ସାଆନ୍ତ, ଆମ ମନରୁ ଅହଙ୍କାର ଦୂର କର, ସେବାର ଶକ୍ତି ଦିଅ, ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଓ ଭକ୍ତି ଭରିଦିଅ।

ବୈରାଗ୍ୟ ବିନା କୌଣସି ମନୁଷ୍ୟ ସମ୍ପୂର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ, ସେଥିପାଇଁ ସେ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳଦେବ କହୁଛନ୍ତି ଯେ ସଂସାର ଭିତରେ ଜୀବମାନେ ଅଜ୍ଞାନରେ ନିରତ ଭ୍ରମଣ କରି ନାନା ଦୁଃଖଭୋଗ କରନ୍ତି। ଯିଏ କହେ ଯେ ସେ ଅନେକ ସୁଖଭୋଗ କରୁଛି, ସିଏ ମାୟାମୋହରେ ପଡ଼ି ଛଟପଟ ହୁଏ। ମୂଢ଼ ବ୍ୟକ୍ତି ଦୁଃଖକୁ ସୁଖ ପ୍ରାୟ ମଣି ନାନାବିଧ ସମ୍ଭୋଗରେ ଲିପ୍ତ ରହେ, ସେ ହିଁ କ୍ଲେଶ ପାଏ, ପ୍ରାଣ କଣ୍ଠାଗ୍ରତ, ଜୀବନ ଛଟପଟ ହୁଏ। ଦାରା ଧନ ପୁତ୍ର କନ୍ୟା ମଧ୍ୟରେ ଥାଇ ବ୍ୟକ୍ତି ଗୋବିନ୍ଦକୁ ସ୍ମରଣ କରେ ନାହିଁ, ସେ କେବଳ ଦୁଃଖ ପାଏ। ମଲା ପରେ କେହି ସାଙ୍ଗରେ ଯାଏ ନାହିଁ, ଯମଦୂତମାନେ ଧରିନେଇ ନାନା ଦଣ୍ଡ ଦିଅନ୍ତି। ମଣିଷ ବହୁତ କ୍ଲେଶ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଏ। ଜୀବର ନାନା ଦୁଃଖକୁ ଭଗବାନ କପିଳ ସୂଚାଇ ଦେଇଛନ୍ତି।

ଏଇଠି ଶେଷ ହେଲା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଥିଲା।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଯକୃତର ଯତ୍ନ ଓ ସୁରକ୍ଷା ଆଲୋଚନା କରିଛନ୍ତି ଡାକ୍ତର ହରିଭକ୍ତି ସେବା ଦାସ।
1: ଆମେ ସମସ୍ତେ ଜାଣିଛୁ ଯକୃତ ଆମର ଏକ ମୁଖ୍ୟ ଅଂଶ, ଏହା ଆମ ଶରୀରର ଜୀବନ ପ୍ରକ୍ରିୟା ପାଇଁ ବହୁ ମାତ୍ରାରେ ଆବଶ୍ୟକ। ଯକୃତ ଖରାପ ହେଲେ ମଣିଷ ବଞ୍ଚିବା ଅସମ୍ଭବ ହୋଇଉଠେ। ବିଭିନ୍ନ ଯକୃତ ରୋଗ ଅଛି, ଯକୃତ ରୋଗ ଜଣ୍ଡିସରେ ପରିସ୍ରା ହଳଦିଆ ହୋଇଯାଏ, ଶରୀର ଆଖି ତଳ ହଳଦିଆ ପଡିଯାଏ, ପିଲାଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଏ ସଂକ୍ରମଣ ଦ୍ୱାରା ସେମାନଙ୍କର ଜଣ୍ଡିସ ରୋଗ ଦେଖାଦିଏ, ଏବଂ ବଡ ଲୋକଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଇ ପ୍ରମୁଖ ଜଣ୍ଡିସ ହେବାର କାରଣ ହୋଇଥାଏ। ହେପାଟାଇଟିସ୍ ଏ ଏବଂ ଇ ସାଧାରଣତଃ ଖାଦ୍ୟ ଏବଂ ପାନୀୟ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏହି ରୋଗରେ ସାଧାରଣତଃ ରୋଗୀର ଜଣ୍ଡିସ ହୋଇଥାଏ, ଜ୍ୱର ହୋଇଥାଏ, ବାନ୍ତି ହୋଇଥାଏ, ପେଟ ବ୍ୟଥା ହୋଇଥାଏ। ତେଣୁ ହେପାଟାଇଟିସ୍ ଏ ଏବଂ ଇ ଏହାଠାରୁ ରକ୍ଷା ପାଇବା ପାଇଁ ଆମେ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଦରକାର। ଆମର ଯୋଉ ପିଇବା ପାଣି ସେଇଟା ଯେମିତି ମଇଳା ଆବର୍ଜନା ମୁକ୍ତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ, ଏବଂ ଗର୍ଭବତୀ ମହିଳାମାନେ ନିଜର ପାନୀୟ ପ୍ରତି ଅତ୍ୟନ୍ତ ଗୁରୁତର ଭାବରେ ଯତ୍ନ ନେବା ଉଚିତ। ତା ଛଡ଼ା ହେପାଟାଇଟିସ୍ ବି ଏବଂ ସି ମଧ୍ୟ ଯକୃତର ବହୁତ ସଂକ୍ରମଣ କରିଥାଏ। ଏହି

0: ହୁଏ ଏହା ସାଧାରଣତଃ ରକ୍ତ କିମ୍ବା ଆମର ଅସୁରକ୍ଷିତ ଯୌନ ପ୍ରକ୍ରିୟା ଦ୍ଵାରା ହୋଇଥାଏ। ରକ୍ତରେ ଯଦି ଏହି ସଂକ୍ରମଣ ଥିବ ଏବଂ ରୋଗୀକୁ ଯଦି ଏହି ସଂକ୍ରମିତ ରକ୍ତ ଦିଆଯାଏ ତାହେଲେ ଏହି ରୋଗ ବ୍ୟାପିଥାଏ। ହେପାଟାଇଟିସ୍ ବି ଏବଂ ସି ଜଣ୍ଡିସ୍ କରିଥାଏ, କିନ୍ତୁ କଥା ହେଲା ହେପାଟାଇଟିସ୍ ବି ଏବଂ ସି ରୋଗଟି ସାଧାରଣତଃ ରୋଗୀଙ୍କ କ୍ଷେତ୍ରରେ କ୍ରନିକ ହୋଇ ତାହା ଲିଭରର ସିରୋସିସ୍ କରିଥାଏ। ଲିଭର ସିରୋସିସ୍ ମାନେ ଜଳଦରୀ ରୋଗ, ଯେଉଁଥିରେ ପେଟ ଫୁଲିଯାଏ, ଜଣ୍ଡିସ୍ ହୁଏ, ଗୋଡ ଫୁଲିଯାଏ ଏବଂ ରୋଗୀକୁ ରକ୍ତ ବାନ୍ତି, କଳା ଝାଡା ହୁଏ ଏବଂ ଶେଷରେ ରୋଗୀଟି ମୃତ୍ୟୁ ମୁଖରେ ପଡେ। ହେପାଟାଇଟିସ୍ ବି ଏବଂ ସି ରୁ ରକ୍ଷା ପାଇବା ପାଇଁ ଆମ୍ଭେମାନେ ଦରକାର ନ ପଡିଲେ ସାଧାରଣତଃ ରକ୍ତ ନବା ଉଚିତ ନୁହଁ। ଏବଂ ହେପାଟାଇଟିସ୍ ବି ର ଯୋଉ ଟୀକା ବାହାରିଛି ଏବଂ ଏହି ଟୀକାଟି ଆମକୁ ବହୁତ ସୁରକ୍ଷା ଦେଇପାରିବ, କିନ୍ତୁ ହେପାଟାଇଟିସ୍ ସି ର ଟୀକା ଏଯାବତ୍ ବାହାରି ପାରୁନାହିଁ। ହେପାଟାଇଟିସ୍ ବି ଏବଂ ସି ସାଧାରଣତଃ ଆମର ଯକୃତର କ୍ୟାନ୍ସର ମଧ୍ୟ କରିଥାଏ, ତେଣୁ ଏହି ହେପାଟାଇଟିସ୍ ବି ଏବଂ ସି ରୁ ନିଜକୁ ରକ୍ଷା କରିବା ଉଚିତ। ଯେଉଁମାନେ ନିଶା ଇଞ୍ଜେକ୍ସନ ନିଅନ୍ତି ତାଙ୍କ ଭିତରେ ହେପାଟାଇଟିସ୍ ସି ମଧ୍ୟ ଦେଖାଯାଏ, କାରଣ ଛୁଞ୍ଚି ଦ୍ଵାରା ଏହି ହେପାଟାଇଟିସ୍ ସି ସଂକ୍ରମଣ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଯକୃତ ରୋଗର କାରଣ ହେଉଛି ମଦ୍ୟପାନ, ଏହାଫଳରେ ଜଣ୍ଡିସ୍ ହୋଇ ଲିଭର ସିରୋସିସ୍ ହୋଇ ଲିଭର କ୍ୟାନ୍ସର ମଧ୍ୟ ହେଉଛି। ଅତ୍ୟଧିକ ମଦ୍ୟପାନଠୁ ସମସ୍ତେ ଦୂରେଇ ରହିବା ଉଚିତ। ତା ଛଡ଼ା ଆଉ ଏକ ମୁଖ୍ୟ କାରଣ ଯକୃତ ରୋଗର ହେଉଛି ଆମର ଯେମିତି ମଦ ପିଇଲେ ଯକୃତ ଖରାପ ହୋଇଯାଏ ସେହିପରି ମୋଟାପଣ, ଡାଇବେଟିସ୍ ଏବଂ ଅନ୍ୟ କେତେ ଗୁଡ଼ା ଔଷଧ ମଧ୍ୟ ଯକୃତ ଖରାପ କରୁଛି। ତେଣୁ ଦରକାର ନଥିଲେ ଆମେ ଏପଟ ସେପଟ ଔଷଧ ନେବା ଆବଶ୍ୟକ ନାହିଁ, ମୋଟାପଣରୁ ଦୂରେଇ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ତେଣୁ ଆମର ମୋଟାପଣ ପ୍ରତି ସାବଧାନ ରହିବା ଉଚିତ, ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ଏବଂ ଆମର ଯଦି ଡାଇବେଟିସ୍ କିମ୍ବା ବ୍ଲଡ ପ୍ରେସର କିମ୍ବା ଅନ୍ୟାନ୍ୟ ରୋଗ ଅଛି ଯେଉଁଥିରେ ଆମର ଯକୃତର ଯତ୍ନ ନେବା ଆବଶ୍ୟକ ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରି ଉଚିତ ଚିକିତ୍ସା କରାଯିବା ନିହାତି ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଯକୃତର ଯତ୍ନ ଓ ସୁରକ୍ଷା। ଆଲୋଚନା କରିଥିଲେ ଡାକ୍ତର ହରିଭକ୍ତି ସେବା ଦାସ।

ୟାକୁ ନେଇ ଗୋଟେ କାହାଣୀ ଆପଣଙ୍କୁ ନିହାତି କହିବି, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିବା କିଛିଟି ଗୀତ, କେବଳ ଓ କେବଳ ଦେବମିତ୍ରା ସହିତ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ସେ।

ଶୁଣୁଛନ୍ତି ଆପଣମାନେ ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଆମେ କଥା ହେଉଥିଲେ ଗର୍ବ ଓ ଅହଙ୍କାରକୁ ନେଇ, ଆଉ ତାକୁ ନେଇ ଗୋଟିଏ ଛୋଟ କଥା ମୁଁ ଆପଣଙ୍କୁ କହିବି ବୋଲି କହିଥିଲି। ଗୋଟିଏ ଗାଁରେ ଦୁଇଟି ଗଛ ଥିଲେ, ଗୋଟିଏ ବଡ଼ ବରଗଛ ଆଉ ଅନ୍ୟଟି ଛୋଟ ବାଉଁଶ ଗଛ। ବରଗଛ ସବୁବେଳେ କହୁଥିଲା, ମୁଁ କେତେ ବଡ଼, ସମସ୍ତେ ମୋତେ ଦେଖନ୍ତି, ଆଉ ବାଉଁଶ କେବଳ ସେଇ ମୁହୂର୍ତ୍ତରେ ହସି ଦେଉଥିଲା। ଦିନେ ହଠାତ୍ ଭୟଙ୍କର ଝଡ଼ ଆସିଲା। ବରଗଛ ନିଜ ଶକ୍ତିର ଅହଙ୍କାରରେ ସିଧା ହେଇ ଠିଆ ହେଇ ରହିଲା, କିନ୍ତୁ ଝଡ଼ରେ ଭାଙ୍ଗି ପଡ଼ିଲା। ବାଉଁଶ ପବନ ସହ ନଇଗଲା, କିନ୍ତୁ ଝଡ଼ ସରିବା ପରେ ପୁଣି ଠିଆ ହେଲା। ତ ଏଇ ଛୋଟିଆ କଥା ଆମକୁ ଶିଖାଏ ଯେ ନଇବା ଦୁର୍ବଳତା ନୁହଁ, ବରଂ ବୁଦ୍ଧିମତାର କଥା ହେଇଥାଏ। ହଁ, ପୁରାଣରୁ ମଧ୍ୟ ଆମକୁ କିଛି ଶିକ୍ଷା ମିଳିଥାଏ। ରାବଣ ହେଉଛନ୍ତି ମହାଜ୍ଞାନୀ। ତାଙ୍କ ପାଖରେ ଜ୍ଞାନ ଥିଲା, ଶକ୍ତି ଥିଲା, ଭକ୍ତି ଥିଲା, କିନ୍ତୁ ଗୋଟିଏ ଜିନିଷ ତାଙ୍କୁ ହରେଇଥିଲା, ସେ ହେଉଛି ତାଙ୍କର ଅହଙ୍କାର। ଅନ୍ୟପଟେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଗଜପତି ମହାରାଜ ସୁନା ଝାଡ଼ୁ ଧରି ରଥ ସଫା କରନ୍ତି। ଏହା ଆମକୁ ଶିଖାଏ ଯେତେ ବଡ଼ ପଦବୀ ହେଉ ନା କାହିଁକି, ବିନମ୍ରତା ହିଁ ମଣିଷକୁ ସବୁ ସମୟରେ ବଡ଼ କରିଥାଏ। ସେଇଥିପାଇଁ ସବୁବେଳେ ମନେ ରଖନ୍ତୁ, ଫଳରେ ଭରିଥିବା ଗଛ ସବୁବେଳେ ନଇ ଯାଇଥାଏ, ଖାଲି ଡାଳ ହିଁ ଆକାଶକୁ ଉଠି ରୁହେ, ଏବଂ ଜ୍ଞାନ ବଢ଼ିଲେ ନମ୍ରତା ମଧ୍ୟ ବଢ଼େ, ଆଉ ଅହଙ୍କାର ବଢ଼ିଲେ ସମ୍ପର୍କ କମିଯାଏ। ସେଇଥିପାଇଁ ସବୁବେଳେ ଆମେମାନେ ଜୀବନରେ ଗର୍ବ କରିବା, କିନ୍ତୁ ଗର୍ବ ନିଜ ମା ବାପାଙ୍କୁ ନେଇ କରିବା, ନିଜ ମାତୃଭୂମି ଓଡ଼ିଶାକୁ ନେଇ କରିବା, ନିଜ ଭାଷାକୁ ନେଇ କରିବା, ନିଜ ପରିଶ୍ରମକୁ ନେଇ କରିବା, କିନ୍ତୁ କେବେ ବି ଅହଙ୍କାରକୁ ନିଜ ହୃଦୟରେ ସ୍ଥାନ ଦେବା ନାହିଁ। କାରଣ ଗର୍ବ ମଣିଷକୁ ସମ୍ମାନ ଦିଏ, ଆଉ ଅହଙ୍କାର ମଣିଷଠାରୁ ସମ୍ମାନକୁ କାଢି ନିଏ। ସେଇଥିପାଇଁ ଆଜିର ଏଇ ଶୋକୁ ଏଇଠି ୱାଇଣ୍ଡ ଅପ୍ କରୁ କରୁ ମୁଁ ଆପଣଙ୍କୁ ଏତିକି କହିବି, ଯିଏ ନମ୍ର ରହିବା ଶିଖେ ସେ କେବେ ଛୋଟ ନୁହେଁ, ବରଂ ସମସ୍ତଙ୍କ ହୃଦୟରେ ବଡ଼ ହେଇ ରହେ।

ପୁରୁଣା ଗୀତରେ କି ସୁନ୍ଦର ସୁର ଆଉ କେତେ ସୁନ୍ଦର ମାଧୁର୍ଯ୍ୟ ଆପଣ ଲକ୍ଷ୍ୟ କରିଛନ୍ତି କି ପୁରୁଣା ଗୀତରେ ଶବ୍ଦ କମ୍ ଥିଲା କିନ୍ତୁ ଭାବନା ବହୁତ ଅଧିକ ଥିଲା ଆଜିକାଲି ଗୀତ ନାଚିବାକୁ ବାଧ୍ୟ କରେ ଆଉ ସେଇ ପୁରୁଣା ଗୀତ ଆମକୁ ଭାବିବାକୁ ବାଧ୍ୟ କରେ ହୁଏତ ଏହି କାରଣରୁ ଆଜି ବି ଆମ ମା ବାପା ଆଈ ଜେଜେ ଜେଜେମା ଏମାନେ ସମସ୍ତେ ପୁରୁଣା ଗୀତ ଶୁଣି ଭାବବିହଳ ହେଇଯାଆନ୍ତି ପୁରୁଣା ଗୀତ ଶୁଣି କୋଉ ଗୋଟେ ଭାବନା ରାଇଜାରେ ହଜିଯାଆନ୍ତି ଆମ ଆଖପାଖରେ ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ ପୁରୁଣା ଗୀତ ଶୁଣିବାକୁ ପସନ୍ଦ କରନ୍ତି ଆଉ ଠିକ ସେମିତି ପୁରୁଣା ଓଡ଼ିଆ ଗୀତରେ ବି ଅନେକ କିଛି ଭାବନା ଲୁଚି ରହିଥାଏ ଗୋଟେ ସମୟ ଥିଲା ଯେତେବେଳେ ଓଡ଼ିଆ ସିନେମାର ଗୀତ ରେକର୍ଡିଂ ଲାଇଭ ଅର୍କେଷ୍ଟ୍ରା ସହିତ ହଉଥିଲା ଗୋଟିଏ ଭୁଲ ହେଲେ ପୁଣି ଆରମ୍ଭରୁ ରେକର୍ଡିଂ ହଉଥିଲା ସେଇଥିପାଇଁ ସେଇ ଗୀତ ଆଜି ବି ଟିକେ ଅଲଗା ସେଇ ଗୀତରେ କିଛି ଅଲଗା ଅନୁଭବ ଅନୁଭୂତ ହୁଏ ସେ ଗୀତର ଆତ୍ମା ବି ଅଲଗା ଲାଗେ

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ତେଲସେ ତେଲ ତାକୁ। ଗୋଟିଏ ଗୀତ, ଗୋଟିଏ ସ୍ମୃତି, ଗୋଟିଏ ଜୀବନ। କେବେ କେବେ କେବଳ ଗୋଟିଏ ସ୍ୱର ଶୁଣିଲେ ସାରା ପିଲାଦିନ ଆଖି ଆଗରେ।

ସ୍କୁଲରୁ ଫେରିବା ସମୟରେ ଆମ ଯୋଉ ଗୀତ ଶୁଣୁଥିଲେ, ରେଡିଓ ଖୋଲିବା ବେଳେ ଯୋଉ ଗୀତ ଶୁଣୁଥିଲେ, ରବିବାରର ଦୂରଦର୍ଶନ କ୍ୟାସେଟ୍ ଓଲଟାଇବା, କେତେ ସୁନ୍ଦର ଦିନ ଥିଲା। ହଁ, ଆଜି ଯଦି ଆପଣଙ୍କୁ ଗୋଟିଏ ପୁରୁଣା ଓଡ଼ିଆ ଗୀତ ବାଛିବାକୁ କୁହାଯାଏ, ତେବେ ଆପଣ କୋଉ ଓଡ଼ିଆ ଗୀତ ବାଛିବେ? ମୁଁ ତ ସବୁବେଳ ପାଇଁ ଏହି ଓଡ଼ିଆ ଗୀତଟିକୁ ବାଛିବି,

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଶ୍ରୋତାବନ୍ଧୁ, ଜୀବନରେ ସବୁକିଛି ହରେଇଲେ ମଧ୍ୟ ଆଶାକୁ କେବେ ହରେଇବା ଉଚିତ ନୁହେଁ, କାରଣ ଆଶା ହିଁ ନୂଆ ଆରମ୍ଭର ପଥ ଆମକୁ ଦେଖାଇଥାଏ। ଆମେ ସବୁବେଳେ ଲୁହକୁ କେବଳ ଆମ ଦୁଃଖର ଚିହ୍ନ ବୋଲି ଭାବିଥାଉ, କିନ୍ତୁ ଲୁହ କେବଳ ଦୁଃଖର ଚିହ୍ନ ନୁହେଁ, ବରଂ ତାକୁ ଆମେ ଆଗାମୀ ହସର ପ୍ରସ୍ତୁତି ମଧ୍ୟ ଭାବିପାରିବା, କହିପାରିବା ଏବଂ ସେହି ଭାବ

ହେଉଛି ଆମ ଜୀବନର ଗୋଟିଏ ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ, କିନ୍ତୁ ପ୍ରତ୍ୟେକ ପରିସ୍ଥିତିକୁ ଗ୍ରହଣ କରିବା ହେଉଛି ସଠିକ୍।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଜୀବନରେ ଅନେକ ସମୟରେ ଆମକୁ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତାବନ୍ଧୁ, ଜୀବନରେ ଅନେକ ସମୟରେ ଆମକୁ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ। ଅନେକ କବି ଆଉ ଗୀତିକାରମାନେ ନିଜ ଜୀବନର ସେଇ ଦୁଃଖର ଅନୁଭୂତିକୁ, ନିଜର ମନର ବିରହକୁ, ବେଦନାକୁ, ଆଶାକୁ ଗୀତରେ ରୂପ ଦେଇଛନ୍ତି। ଆଉ ସେଇଥିପାଇଁ କିଛି କିଛି ଗୀତ ଏମିତି ଅଛି ଯାହାକୁ ଶୁଣିଲେ ଆମ ଆଖିରେ ଲୁହ ଆସିଯାଇଥାଏ, କାରଣ ସେଥିରେ ଆମେ ନିଜ ଜୀବନର ପ୍ରତିଛବିକୁ ଦେଖିଥାଉ। ଗୀତ ଆମକୁ କାନ୍ଦିବାର ସାହସ ଦିଏ, ପୁଣି ସେଇ ଗୀତ ଆମକୁ ନୂଆ ଆଶା ଆଉ ନୂଆ ଶକ୍ତି ମଧ୍ୟ ଦେଇଥାଏ।